ଆକାଶବାଣୀ ବାରିପଦା ଆଜି ମଙ୍ଗଳବାର 1948 ଶତାବ୍ଦୀର ଜ୍ୟେଷ୍ଠ 19 ଦିନ ତଦନୁଯାୟୀ ଇଂରାଜୀ 2026 ମସିହା ଜୁନ୍ ମାସ 9 ତାରିଖ ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ତଥା ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ପ୍ରାତଃ 5:57

ଜୀବ ସେବା ଅପେକ୍ଷା ଆଉ ଧର୍ମ ନାହିଁ। ମାନବ ଜାତିର ସେବା ହିଁ ପରମ ଧର୍ମ। ଜାତି ବର୍ଣ୍ଣ ଧର୍ମ ଓ ସମ୍ପ୍ରଦାୟ ନିର୍ବିଶେଷରେ ମାନବ ସେବା କରିପାରିଲେ ମାଧବ ସନ୍ତୁଷ୍ଟ ହୁଅନ୍ତି।

ଶ୍ରୋତା ବନ୍ଧୁ, ଆପଣମାନେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ସ୍ୱାଗତିକା ରଥ, କଣ୍ଠରେ ରଘୁନାଥ ରାଉତଙ୍କର ଗୀତ ରଚନା।

0: Solucionadas.
1: ଯେକୌଣସି ସ୍ୱପ୍ନ ପାଇଁ ସଂକଳ୍ପ ଶକ୍ତିର ଆବଶ୍ୟକତା ଅଛି। ମନୁଷ୍ୟ ଯଦି ଖାଇ ପିଇ ପଶୁ ଭଳି ଜୀବନ ଧାରଣ କରିବ ଓ ଅବଶେଷରେ ମୃତ୍ୟୁବରଣ କରିବ, ତେବେ ସ୍ୱପ୍ନ ଦେଖିବାର କୌଣସି ଆବଶ୍ୟକତା ହିଁ ନାହିଁ। କିନ୍ତୁ ମନୁଷ୍ୟ ଯେଉଁ ମହତ୍ତର ଚେତନାର ଅଧିକାରୀ, ସେ ବଞ୍ଚିବା ସହିତ ସ୍ୱପ୍ନ ଦେଖେ, ସ୍ୱପ୍ନକୁ ସାକାର କରିବା ପାଇଁ ନିରନ୍ତର ପ୍ରୟାସ କରେ। କେବଳ ସଂକଳ୍ପ ଶକ୍ତି କିମ୍ବା ସାଧନା ମନୁଷ୍ୟର ସ୍ୱପ୍ନକୁ ସାକାର କରନ୍ତି ନାହିଁ। ଏହା ସହିତ ପରମେଶ୍ୱରଙ୍କ ନିକଟରେ ଆତ୍ମନିବେଦନ କରିବାକୁ ହୋଇଥାଏ। ତଦ୍ୱାରା ବ୍ୟକ୍ତିର ଆତ୍ମଶକ୍ତି ସହିତ ଈଶ୍ୱରଙ୍କ କରୁଣା ମିଶି ଅଧିକ ଶକ୍ତିଶାଳୀ ହୁଏ। ବେଳେବେଳେ ମଣିଷ ଭାବେ ଈଶ୍ୱରଙ୍କ କରୁଣା ଯାହା ତାହା ସିଧାସଳଖ ତା ଉପରେ ପଡ଼ିବ, ବା ତୁ ଈଶ୍ୱର ସବୁ କଥାକୁ ତଥାସ୍ତୁ କରିବେ। ଏହା ଭୁଲ, କାରଣ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ଯିଏ ସ୍ରଷ୍ଟା, ସେ ପ୍ରତ୍ୟେକଟି ଜୀବନ କଥା ଚିନ୍ତା କରୁଥାନ୍ତି, ଦେଖନ୍ତି, ଜାଣନ୍ତି ଏବଂ ଅନୁଭବ କରିଥାନ୍ତି। କେଉଁଟା ତା ପାଇଁ ମଙ୍ଗଳକର ଓ ଜଗତ ପାଇଁ କଲ୍ୟାଣକର ସାଧନ ହେବ, ତାହା ହିଁ ସେ ବିଚାର କରିଥାନ୍ତି। କେବଳ ସେତିକି ନୁହେଁ, ସେ ମନୁଷ୍ୟର ମନବାଞ୍ଛା ମଧ୍ୟ ପୂରଣ କରିଥାନ୍ତି। ତା ଅଦୃଷ୍ଟର କ'ଣ ଅଛି ସେ କଥା ନିଶ୍ଚିତ ଭାବରେ ଈଶ୍ୱର ଜାଣିଥାନ୍ତି, ଏବଂ ସେହି ଅନୁସାରେ ଅଦୃଷ୍ଟ ପୁଣି ତାର ସମସ୍ତ କର୍ମର ଫଳ ଭାବରେ ବିଚାର କରି ତାକୁ ଫଳଦାନ କରିଥାନ୍ତି। ଭଲ କର୍ମ ପାଇଁ ଭଲ ଫଳ ଏବଂ ଅପକର୍ମ ପାଇଁ ଲୋକକୁ ତାର କୃତକର୍ମର ଫଳ ଭୋଗ କରିବାକୁ ହୁଏ।

0: ହୋଇଥାଏ। କେହି କେହି ଏହାକୁ ଉପଲବ୍ଧି କରନ୍ତି, ଏହାକୁ କେହି କେହି ପ୍ରାରବ୍ଧ ବୁଦ୍ଧି ମଧ୍ୟ କହିଥାନ୍ତି। ସନ୍ଥମାନେ କହିଥାନ୍ତି ମନୁଷ୍ୟ ତା ପୂର୍ବ ଜନ୍ମର କର୍ମ ସମୂହକୁ ଫେରେଇ ଆଣିବା ସମ୍ଭବ ନୁହେଁ, ଏଣୁ ସଚେତନ ମଣିଷ ଏ ଜନ୍ମର କର୍ମକୁ ନିଜର ମଙ୍ଗଳ ସହିତ ଅନ୍ୟମାନଙ୍କର ମଙ୍ଗଳ ପାଇଁ ବିନିଯୋଗ କରିବା ଉଚିତ। ଈଶ୍ୱର ନିଶ୍ଚୟ ତା ଦ୍ୱାରା ଖୁସି ହୁଅନ୍ତି। କେହି ତାର ପୂର୍ବଜନ୍ମ ବା ଅତୀତକୁ ଦେଖେନି କି ଦେଖିପାରିବ ନାହିଁ, ଭବିଷ୍ୟତରେ ମଧ୍ୟ କ'ଣ ଅଛି ସେ କଥା ମଧ୍ୟ ସେ ଜାଣେ ନାହିଁ, କିନ୍ତୁ ବର୍ତ୍ତମାନ ଉପରେ ତାର ସମ୍ପୂର୍ଣ୍ଣ ଅଧିକାର ରହିଛି। ତେଣୁ ବର୍ତ୍ତମାନକୁ ସୃଷ୍ଟ ବଳିଷ୍ଠ ସୁନ୍ଦର ଓ ରୁଚିର କରିବା ପାଇଁ ପ୍ରତ୍ୟେକ ମଣିଷ କର୍ମ କରିବା ଦରକାର ଏବଂ ନିଜ ଅହଙ୍କାରକୁ ବିସର୍ଜନ ଦେବା ମଧ୍ୟ ଉଚିତ। ବିଭୁ ଚରଣାଶ୍ରିତ ହେଲେ ଏସବୁ ଆପେ ଆପେ ସମ୍ଭବ ହୋଇଥାଏ। ଏହି କୃତକର୍ମ ହିଁ ମନୁଷ୍ୟ ଭାଗ୍ୟ ଓ ଭବିତବ୍ୟ ନିର୍ମାଣ କରିଥାଏ, ଏହା ଅନ୍ତତଃ ପ୍ରତ୍ୟେକ ମଣିଷ ବୁଝିବା ଦରକାର। ଏଣୁ ଜ୍ଞାନୀ ଲୋକମାନେ ନିଜ କର୍ମକୁ କିଭଳି ଭାବରେ ନିୟନ୍ତ୍ରଣ କରାଯାଇପାରିବ ଏବଂ କିପରି କରିବା ଉଚିତ ସେ ସମ୍ପର୍କରେ ସେମାନେ ପରାମର୍ଶ ଦେଇଥାନ୍ତି। ସେଥିପାଇଁ ସେମାନେ କୁହନ୍ତି ମନୁଷ୍ୟର ସ୍ୱପ୍ନ, ବ୍ୟକ୍ତିତ୍ୱ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ଯାହା କିଛି ଥାଉ ନା କାହିଁକି, ସବୁ ମହତ୍ତର ସାଧନ ଲକ୍ଷ୍ୟରେ ଯଦି ଉଦ୍ଦିଷ୍ଟ ହୋଇଥାଏ ତାହେଲେ ତାର ସଂକଳ୍ପ ସିଦ୍ଧ ହେବ ଏବଂ ସାଧନା ମଧ୍ୟ ସମ୍ଭବ ହୋଇଥାଏ। ଏ ସମ୍ପର୍କରେ ଭାରତର ପୂର୍ବତନ ରାଷ୍ଟ୍ରପତି APJ ଅବଦୁଲ କଲାମଙ୍କ ଜୀବନରୁ କିଛି ଉଦ୍ଧାର କରାଯାଇପାରେ। ତାଙ୍କ ଆତ୍ମଜୀବନୀରେ ସେ ଲେଖିଛନ୍ତି ସେ ଏୟାରଫୋର୍ସରେ ପରୀକ୍ଷା ଦେଇ ଅସଫଳ ହେଲେ, ତାଙ୍କ ମନରେ ଭୀଷଣ ଦୁଃଖ ହେଲା ଏବଂ ସେ ଅବ୍ୟବସ୍ଥିତ ଭାବରେ ଯାଇ ଶାନ୍ତି କେଉଁଠି ମିଳିବ ସେଥିପାଇଁ ବୁଲି ବୁଲି ସ୍ୱାମୀ ଶିବାନନ୍ଦଙ୍କ ଆଶ୍ରମରେ ପହଞ୍ଚିଲେ। ସ୍ୱାମୀଜୀଙ୍କ ଦେବସୁଲଭ ବ୍ୟକ୍ତିତ୍ୱ ତାଙ୍କୁ ଗଭୀର ଭାବରେ ଆକର୍ଷିତ ପ୍ରଭାବିତ କଲା। ଉଦାରଚେତା ଶିବାନନ୍ଦଙ୍କ ହୃଦୟରେ ଧର୍ମାନ୍ଧତା ବା କୌଣସି ସାମ୍ପ୍ରଦାୟିକତା ସଂକୀର୍ଣ୍ଣ ମନୋଭାବ ନଥିଲା। କଲାମଙ୍କ ମାନସିକ ସ୍ଥିତିକୁ ସେ ଅନୁଭବ କରିପାରିଲେ। ସେତେବେଳେ ସେ ଭାରି ବିପନ୍ନ ଅବସ୍ଥାରେ ଥାନ୍ତି, ସ୍ନେହପୂର୍ଣ୍ଣ ଭାବରେ ସମ୍ଭାଷଣ ଜଣାଇବା ସହିତ ସ୍ୱାମୀଜୀ ମିତହସି କହିଲେ ଶୁଦ୍ଧ ମନରେ ନିଜ ଇଚ୍ଛା ଶକ୍ତି ଉତ୍ପନ୍ନ ହୋଇଥିଲେ ନିଜ ହୃଦୟରେ ଓ ଅନ୍ତରାତ୍ମାରେ ଏକ ଅଲୌକିକ ଉର୍ଜା ସୃଷ୍ଟି ହୋଇଥାଏ, ଏହି ଉର୍ଜା ଉପରେ ଭରସା ଓ ବିଶ୍ୱାସ ରଖ, ବୋଧହୁଏ ଈଶ୍ୱର ତମ ପାଇଁ ଅନ୍ୟ କିଛି ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ରଖିଛନ୍ତି। କହିବା ବାହୁଲ୍ୟ କଲାମ କେବଳ ଦେଶର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ଭାବରେ ଅଳଙ୍କୃତ କରିନଥିଲେ, ମିସାଇଲ ମ୍ୟାନ, ଶିକ୍ଷାବିତ, ବୈଜ୍ଞାନିକ ସର୍ବୋପରି ଜଣେ ମହତ୍ ବ୍ୟକ୍ତି ଭାବରେ ସେ କାଳକାଳକୁ ସ୍ମରଣୀୟ ହୋଇ ରହିବେ। ତାଙ୍କ ଭିତରେ ଯେଉଁ ସଂକଳ୍ପ ଶକ୍ତି ଥିଲା ତାହା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଥିଲା।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ସୁଲୋଚନା ଦାସ। ଆକାଶବାଣୀ କଟକ, ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 61ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ବ୍ରହ୍ମାଙ୍କୁ ସୃଷ୍ଟି ତତ୍ତ୍ୱ କହି ଭଗବାନ ଅନ୍ତର୍ଦ୍ଧାନ ହେବାରୁ ବ୍ରହ୍ମା ତାଙ୍କୁ ସ୍ତୁତି କରି ସୃଷ୍ଟି ନିମନ୍ତେ ନିଶ୍ଚଳ ସମାଧିରେ ବସିଲେ। ଏହାପରେ ଶୁକମୁନି ରାଜା ପରୀକ୍ଷିତଙ୍କ ଆଗରେ ଭାଗବତର ଦଶ ଲକ୍ଷଣ ସମ୍ପର୍କରେ ବୁଝାଇ କହିଲେ। ପରମେଶ୍ୱରଙ୍କଠାରୁ ଜାତ ଶବ୍ଦ ଆଦି ଯାହା ଉତ୍ପନ୍ନ ହୁଅନ୍ତି ତାହା ସର୍ଗ ଓ ବ୍ରହ୍ମାଙ୍କଠାରୁ ଜାତ ଚରାଚର ସୃଷ୍ଟି ହେଉଛି ବିସର୍ଗ। ଜୀବମାନଙ୍କ ମଧ୍ୟରେ ବିଷ୍ଣୁଙ୍କ ଅବସ୍ଥାନକୁ ସ୍ଥିତି ଏବଂ ଭକ୍ତମାନଙ୍କ ପ୍ରତି ଭଗବାନଙ୍କ ଅନୁଗ୍ରହକୁ

ପୋଷଣ କୁହାଯାଏ। କର୍ମମାନଙ୍କ ବାସନାର ନାମ ଉତ୍ତି। ମନୁ ଆଦିଙ୍କ ଆଚରିତ ଧର୍ମ ହେଉଛି ମନ୍ୱନ୍ତର। ଭଗବାନ ବିଭିନ୍ନ ଅବତାର ହୋଇ ପୃଥିବୀକୁ ଆସିଥିବା ବେଳେ କରିଥିବା ଲୀଳା, ତାହାଙ୍କ ଲୀଳା ବିଭୋର ମହାପୁରୁଷ ଏବଂ ସେମାନଙ୍କ ଭକ୍ତମାନଙ୍କର ଚରିତ କଥାକୁ ଈଶାନୁ କଥା କୁହାଯାଏ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 61ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ସେବାରାଣୀ ମହାପାତ୍ର, ମଧୁରିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12-4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ, ଛାଇ ଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍

0: ଧନ 505, ସିଆର୍ ଧନ 507, ସିଆର୍ ଧନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ସଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରେ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର ଅଳ୍ପ କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। ଅଥ ବାର୍ତ୍ତାଃ। ରାଷ୍ଟ୍ରପତି ଭବନେ ଗତସାୟଂ ଆୟୋଜିତସ୍ୟ ରକ୍ଷା ଅଲଙ୍କରଣ ସମାରୋହସ୍ୟ ସମୟେ ରାଷ୍ଟ୍ରପତିଃ ଦ୍ରୌପଦୀ ମୁର୍ମୁଃ ଶୌର୍ଯ୍ୟ ପୁରସ୍କାରାନ୍ ପ୍ରଦତ୍ତବତୀ। ଉପରାଷ୍ଟ୍ରପତିଃ ସିପି ରାଧାକୃଷ୍ଣନ ବର୍ଯ୍ୟଃ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରକ୍ଷାମନ୍ତ୍ରୀ ରାଜନାଥ ସିଂହଃ, ଅନ୍ୟେ କେନ୍ଦ୍ରୀୟମନ୍ତ୍ରିଣଃ, ସଶସ୍ତ୍ର ସେନାୟାଃ ବରିଷ୍ଠାଧିକାରିଣଶ୍ଚ ଅସ୍ମିନ୍ ଅବସରେ ଉପସ୍ଥିତାଃ ଆସନ୍। ରାଷ୍ଟ୍ରପତିଃ ସମାରୋହସ୍ୟ ସମୟେ ରକ୍ଷା ସୈନ୍ୟ ଦଳାନାମ୍, କେନ୍ଦ୍ରୀୟ ସଶସ୍ତ୍ର ଆରକ୍ଷକ ବଳାନାମ୍, ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶୟୋଃ ଆରକ୍ଷକେଭ୍ୟଶ୍ଚ 7 କୀର୍ତ୍ତିଚକ୍ରାଣି, 15 ବୀରଚକ୍ରାଣି, 39 ଶୌର୍ଯ୍ୟଚକ୍ରାଣି ଚ ପ୍ରଦତ୍ତାନି। ଜମ୍ମୁନଗରସ୍ୟ ଅନ୍ତରାଷ୍ଟ୍ରିୟ ସୀମାୟାମ୍ କର୍ତ୍ତବ୍ୟପାରାୟଣତାବଧୌ ପ୍ରାଣତ୍ୟାଗମ୍ କୃତବନ୍ତୌ ବିଏସ୍ଏଫ୍ ଇତ୍ୟସ୍ୟ ଆରକ୍ଷକମ୍ ଦୀପକ ଚିଙ୍ଗଖମ୍ ଇତ୍ୟମୁମ୍, ଉପନିରୀକ୍ଷକମ୍ ମହମ୍ମଦ ଇମ୍ତିୟାଜ୍ ଇତ୍ୟମୁମ୍ ଚ ମୃତ୍ୟୋପରାନ୍ତମ୍ ବୀରଚକ୍ରମ୍ ପ୍ରଦତ୍ତମ୍। ଆନ୍ଧ୍ରପ୍ରଦେଶେ ଗତସାୟଂ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ଇତ୍ୟସ୍ୟ ବିଶାଖାପତ୍ତନମ୍ ଷ୍ଟିଲ୍ ପ୍ଲାଣ୍ଟ ଇତ୍ୟତ୍ର ମହତି ଅଗ୍ନିଦୁର୍ଘଟନାୟାମ୍ 8 ଜନାଃ ମୃତାଃ, ଅନ୍ୟେ 6 ଜନାଃ ଚ ବ୍ରଣିତାଃ ଅଭବନ୍। ରାଷ୍ଟ୍ରପତିଃ ଦ୍ରୌପଦୀ ମୁର୍ମୁଃ, ଉପରାଷ୍ଟ୍ରପତିଃ ସିପି ରାଧାକୃଷ୍ଣନ ବର୍ଯ୍ୟଃ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଚ ଅସ୍ୟାମ୍ ଦୁର୍ଘଟନାୟାମ୍ ମୃତ ଜନାନାମ୍

ସମ୍ପର୍କରେ ସୂଚନା ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ
3: नमस्कार आकाशवाणी कटक आंचलिक संवाद पढ़ुछंती सत्यव्रत बेहुरा। मुख्यमंत्री मोहन चरण माझी अध्यक्षतारे भुवनेश्वर लोकसेवा भवन में राज्य कैबिनेट बैठक अनुष्ठित होइजैछि। बैठक परे मुख्य शासन सचिव अनुप गर्ग कहिछंती कैबिनेट पांचटी विभाग मोट दसटी प्रस्ताव को अनुमोदन देइछंती। एथिरे जलतट विकास योजना को मंजूरी मिलिछि। ଏହି ଯୋଜନା ପାଇଁ 500 କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ପର୍ଯ୍ୟାୟକ୍ରମେ 5,501 ଏକର ଜମି ଚିହ୍ନଟ କରାଯାଇ ପର୍ଯ୍ୟଟନ ଭୂମି ବ୍ୟାଙ୍କ ସୃଷ୍ଟି କରାଯିବ। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀକୁ ଏଥିରେ ସାମିଲ କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ସହର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଆର୍ଥିକ ଅନଗ୍ରସର ବର୍ଗ ହିତାଧିକାରୀଙ୍କ ପାଇଁ ଷ୍ଟାମ୍ପ ଓ ପଞ୍ଜୀକରଣ ଶୁଳ୍କ ଛାଡ଼ କରାଯାଇଛି। ଖୋର୍ଦ୍ଧାରେ ମହିଳା ଶ୍ରମିକ ହଷ୍ଟେଲ ବିକାଶ ସାଧନ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ ଶିଳ୍ପନୀତି 2022 ସଂଶୋଧନ ହୋଇଥିବା ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି।
4: ୱିମେନ୍ ୱର୍କର୍ସ ହଷ୍ଟେଲ ମହିଳା ଶ୍ରମିକଙ୍କ ପାଇଁ ଗୋଟେ 4,000 ସଂଖ୍ୟାର ଗୋଟେ ବଡ଼ ହଷ୍ଟେଲ, ସେଇଟାର ଟେଣ୍ଡର ଅନୁମୋଦନ ହେଲା। ଏଇ ହଷ୍ଟେଲ କାଲିବେଟି ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟ ଯେଉଁ ଆମର ଖୋର୍ଦ୍ଧାରେ ଅଛି ସେଇଥିରେ ତିଆରି କରାଯିବ।
3: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମପାଟି ଗତକାଲି ଗଜପତି ଜିଲ୍ଲାର ଜିରାଙ୍ଗସ୍ଥିତ ବୌଦ୍ଧମଠ ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ନିକଟରେ ବିଶ୍ୱଶାନ୍ତି, ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ରାଜ୍ୟପାଳ ମଠ ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ମତ

0: ମତାମତ ଓ ସମସ୍ୟା ବିଷୟରେ ଅବଗତ ହେବା ସହ ମଠର ସାଧୁସନ୍ଥମାନଙ୍କର ଭକ୍ତି, କରୁଣା, ସମ୍ପ୍ରୀତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ଗତକାଲି ସୁଦ୍ଧା ସମୁଦାୟ ଭୋଟରଙ୍କ ମଧ୍ୟରୁ 75%ରୁ ଅଧିକଙ୍କୁ ଫର୍ମ ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ବ୍ରହ୍ମପୁରରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ସମୟରେ ଯୁବ ସମାଜର ଭୂମିକା ନେଇ ଆଲୋଚନା ହୋଇଥିଲା। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ଓଜେଇଇ ବି ଫାର୍ମ ପାଠ୍ୟକ୍ରମରେ ଶୁଭ୍ରାଂଶୁ ସୂତାର ଶୀର୍ଷରେ ରହିଛନ୍ତି। ସେହିଭଳି ଏମ୍ଟେକ୍ରେ ସ୍ୱାଗତ କୁମାର ବେହୁରା ଟପର ହୋଇଛନ୍ତି। ଏଥିରେ ମୋଟ 62,691 ଜଣଙ୍କୁ ର୍ୟାଙ୍କ ମିଳିଛି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ବିର୍ସା ମୁଣ୍ଡାଙ୍କ ତିରୋଧାନ ଦିବସ ଅବସରରେ ଆଜି ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରିବେ। ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଲିଙ୍କ ଟ୍ରେନ୍ରେ ବିଳମ୍ବ ହେତୁ ଆଜି ପୁରୀ ହାଉଡ଼ା ଶତାବ୍ଦୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ସେହିଭଳି ହାଉଡ଼ା ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ମଧ୍ୟ ଆଜି ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀ ନବବର୍ଷର ଗୌରବମୟ ଯାତ୍ରା ସମ୍ପୂର୍ଣ୍ଣ କରିବା ଅବସରରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପକ୍ଷରୁ ଭବାନୀପାଟଣା ଟାଉନ୍ହଲ୍ଠାରେ ନବତୀ ଗୌରବାନ୍ୱୟୀ ସୁଗମ ସଙ୍ଗୀତ ସମାରୋହ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଆକାଶବାଣୀର ଇତିହାସ ଓ ଜନସମ୍ପର୍କରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧି ଷ୍ଟାଡିୟମରେ ଆନ୍ତଃ 16 ବର୍ଷୀୟ ବାଳକ ବାଳିକା ବର୍ଗର ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାର ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ବାଳିକା ବର୍ଗରେ ଗଞ୍ଜାମ ଦଳ 53-24 ପଏଣ୍ଟରେ ସମ୍ବଲପୁରକୁ ପରାସ୍ତ କରି ଫାଇନାଲ୍କୁ ପ୍ରବେଶ କରିଛି। ସେହିଭଳି ବାଳକ ବର୍ଗରେ ବାଲେଶ୍ୱର 68-40 ପଏଣ୍ଟରେ ନୟାଗଡ଼କୁ ପରାସ୍ତ କରିଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 6 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 7ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 42 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଦାନ୍ତ ପ୍ରତିରୋପଣ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ରଞ୍ଜନ ସାହୁ।
2: ମନୁଷ୍ୟ ଶରୀରରେ 2 ଯୋଡ଼ା ଦାନ୍ତ ଦେଖାଯାଇଥାଏ। ପ୍ରଥମ ଯୋଡ଼ା ଦାନ୍ତ ବାଲ୍ୟାବସ୍ଥାରେ ଉଠିଥାଏ, ଯାହାକୁ ଦୁଧଦାନ୍ତ କୁହାଯାଏ। ବୟସ ଅନୁପାତରେ ତଳ ଓ ଉପର ମାଢ଼ିରେ 10ଟି ଲେଖାଏଁ ମୋଟ 20ଟି ଦୁଧଦାନ୍ତ ବା ଅସ୍ଥାୟୀ ଦାନ୍ତ ଉଠିଥାଏ, ଯାହାକି କାଳକ୍ରମେ 6-12 ବର୍ଷ ବୟସ ମଧ୍ୟରେ ପଡ଼ିଯାଇଥାଏ ଏବଂ ଏହି ସ୍ଥାନରେ ସ୍ଥାୟୀ ଦାନ୍ତ ଉଠିଥାଏ। 6-12 ବର୍ଷ ମଧ୍ୟରେ ତଳ ଓ ଉପର ଉଭୟ ମାଢ଼ିରେ 14ଟି ଲେଖାଏଁ ମୋଟ 28ଟି ସ୍ଥାୟୀ ଦାନ୍ତ ରହିଥାଏ। ପୁଣି 18-25 ବର୍ଷ ମଧ୍ୟରେ ତଳ ଓ ଉପର ମାଢ଼ିରେ ଡାହାଣ ବା ପାର୍ଶ୍ୱ ଶେଷ ଭାଗରେ 1 ଲେଖାଏଁ ମୋଟ 4ଟି ଦାନ୍ତ ସ୍ଥଳ ବିଶେଷରେ ଉଠିଥାଏ, ଯାହାକୁ ଜ୍ଞାନଦାନ୍ତ ବୋଲି କୁହାଯାଏ। ଏହି 4ଟି ଜ୍ଞାନଦାନ୍ତ ଅନେକ ସ୍ଥଳରେ ଆଦୌ ନ ଉଠିବା ବା ଆଂଶିକ ଉଠିବା କିମ୍ବା ବହୁ ବିଳମ୍ବରେ ଉଠିବା ଦେଖାଯାଇଥାଏ। ବାଲ୍ୟାବସ୍ଥାରୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଦାନ୍ତ ଉଠିବା ପଡ଼ିବା ଓ ମାଢ଼ି ତଥା ଦାନ୍ତର ବିଭିନ୍ନ ରୋଗ ଯୋଗୁଁ ସମ୍ପୂର୍ଣ୍ଣ ବା ଆଂଶିକ ଦନ୍ତକ୍ଷୟ ମଧ୍ୟ ଦେଖାଯାଇଥାଏ। ବୟସ ଅନୁପାତରେ କୌଣସି ଦନ୍ତରୋଗ ଯୋଗୁଁ ଅସ୍ଥାୟୀ ଦାନ୍ତର କ୍ଷୟ ହେଲେ ଏହି ସ୍ଥାନ କାଳକ୍ରମେ ସ୍ଥାୟୀ ଦାନ୍ତ ଦ୍ୱାରା ପୂରଣ ହୋଇଥାଏ, କିନ୍ତୁ କୌଣସି କାରଣରୁ ସ୍ଥାୟୀ ଦାନ୍ତ କ୍ଷୟ ହେଲେ ସେହି ସ୍ଥାନ ଅପୂରଣୀୟ ହୋଇ ରହିଯାଏ। ଏହି ସ୍ଥଳେ ସେ ସ୍ଥାନ ପୂରଣ ପାଇଁ କୃତ୍ରିମ ଦାନ୍ତର ଆବଶ୍ୟକତା ପଡ଼େ। ମୁଖ ଗହ୍ୱରର ସମସ୍ତ ଦାନ୍ତ କ୍ଷୟସ୍ଥଳେ ଉପର ଓ ତଳ

0: ଉଭୟ ମାଢ଼ିରେ ସମ୍ପୂର୍ଣ୍ଣ କୃତ୍ରିମ ଦାନ୍ତ ସେଟ୍ ଲଗାଇବା ପାଇଁ ହୋଇଥାଏ, ଯାହାକୁ ଫୁଲ୍ ଡେଞ୍ଚର ବୋଲି କୁହାଯାଏ। ପାଟି ଭିତରେ କିଛି ପ୍ରାକୃତିକ ଦାନ୍ତ ଥାଇ କୃତ୍ରିମ ଦାନ୍ତର ଆବଶ୍ୟକତାକୁ ଆଂଶିକ କୃତ୍ରିମ ଦାନ୍ତ ବା ପାର୍ସିଆଲ ଡେଞ୍ଚର କୁହାଯାଏ। ଉଭୟ ଫୁଲ୍ ଡେଞ୍ଚର ଓ ପାର୍ସିଆଲ ଡେଞ୍ଚରକୁ ବ୍ୟବହାରକାରୀ ନିଜେ ପାଟିରୁ କାଢ଼ିଥାନ୍ତି ଓ ପିନ୍ଧିଥାନ୍ତି। ସୃଷ୍ଟି ପ୍ରଦତ୍ତ ଅସ୍ଥାୟୀ ଓ ସ୍ଥାୟୀ ଦୁଇ ଯୋଡ଼ା ଦାନ୍ତ ବ୍ୟତୀତ ବିଜ୍ଞାନର ଅଗ୍ରଗତି, ଦନ୍ତଶଲ୍ୟ ଚିକିତ୍ସାର ପ୍ରଗତି ଓ ଦନ୍ତ ରୋଗର ଆଧୁନିକ ଚିକିତ୍ସା ପାଇଁ ଏବେ ପାଟି ଭିତରେ ତୃତୀୟ ଯୋଡ଼ା ଦାନ୍ତ ପ୍ରତ୍ୟାରୋପଣ ସମ୍ଭବ ହେଲାଣି, ଯାହାକୁ ଟୁଥ୍ ଇମ୍ପ୍ଲାଣ୍ଟ ବୋଲି କୁହାଯାଉଛି। ଏହି ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ଉଦ୍ଭାବନ ହେବା ପରେ ପାଟି ଭିତରେ ଆଂଶିକ ବା ସମ୍ପୂର୍ଣ୍ଣ ଦାନ୍ତର ଅନୁପସ୍ଥିତିରେ ରୋଗୀକୁ ଦାନ୍ତ ଲଗାଇବା ଓ କାଢ଼ିବାର ଆବଶ୍ୟକତା ପଡ଼ୁନାହିଁ। ଏହି ସ୍ଥାୟୀ ଦନ୍ତରୋପଣ ସଫଳ ରୂପାୟନ ଯୋଗୁଁ ପ୍ରାକୃତିକ ଦାନ୍ତ ସମତୁଲ ହୋଇପାରୁଛି। ଯେଉଁ ରୋଗୀଙ୍କ ମାଢ଼ି ଆକୃତି ବହୁତ ଛୋଟ, ସେମାନେ କୃତ୍ରିମ ଦାନ୍ତ ଲଗାଇବା ପାଇଁ ମାନସିକ ଭାବେ ପ୍ରସ୍ତୁତ ନୁହନ୍ତି। ଯେଉଁ ରୋଗୀଙ୍କ ପଡ଼ିଯାଇଥିବା ଉଭୟ ପାର୍ଶ୍ୱର ଦାନ୍ତଗୁଡ଼ିକର ଆବଶ୍ୟକ ଯତ୍ନର ଅଭାବ, କୃତ୍ରିମ ଦାନ୍ତ ପାଟି ଭିତରେ ରଖିବା ସମୟରେ ବାନ୍ତି ଦେଖାଇବା ଓ ପାଟି ଭିତରର ନରମ ମାଂସପେଶୀର ଅସ୍ୱାସ୍ଥ୍ୟକର ପରିସ୍ଥିତି ପ୍ରଭୃତି ସ୍ଥଳେ ଏହି ଟୁଥ୍ ଇମ୍ପ୍ଲାଣ୍ଟ ବା ଦନ୍ତ ପ୍ରତ୍ୟାରୋପଣ ଦନ୍ତହୀନତାର ସ୍ଥାନ ପୂରଣ କରି ପ୍ରାକୃତିକ ପରିବେଶ ସୃଷ୍ଟି କରିପାରୁଛି। ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ପୂର୍ବରୁ ରୋଗୀ ବ୍ୟବସ୍ଥାପିକ ନିୟମ ଅନୁଯାୟୀ ଜଟିଳ ରୋଗମୁକ୍ତ ଥିବା ଆବଶ୍ୟକ। ଏଥିଯୋଗୁଁ ଏହି ଚିକିତ୍ସା ପୂର୍ବରୁ ରଞ୍ଜନ ରଶ୍ମି ଓ ଅନ୍ୟାନ୍ୟ ଭେଷଜ ପରୀକ୍ଷା ନିରୀକ୍ଷା ପରେ ଦନ୍ତ ରୋପଣ ସ୍ଥାନକୁ ଜୀବାଣୁନାଶକ ଔଷଧ ଦ୍ୱାରା ସଫା କରିବା ପରେ ଶଲ୍ୟ ଚିକିତ୍ସା ଦ୍ୱାରା ସେହି ସ୍ଥାନରେ ଆନୁଷଙ୍ଗିକ ଉପାଦାନ ହନୁହାଡ଼ ଭିତରେ ଖଞ୍ଜି ଦିଆଯାଏ। ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ପ୍ରାକୃତିକ ଦାନ୍ତ ଅବସ୍ଥିତି ଅନୁଯାୟୀ ସ୍ଥାୟୀ ଦନ୍ତ ପ୍ରତ୍ୟାରୋପଣ କରାଯାଇଥାଏ। ଏହି ଅତ୍ୟାଧୁନିକ ଚିକିତ୍ସା ଯୋଗୁଁ ରୋଗୀ ଦନ୍ତହୀନତାରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ପ୍ରାକୃତିକ ଦାନ୍ତର କାର୍ଯ୍ୟକ୍ଷମତା ଫେରି ପାଉଛନ୍ତି, ଯାହାକି ସାମ୍ପ୍ରତିକ ପରିସ୍ଥିତିରେ ଦାନ୍ତ ରୋଗର ଆଧୁନିକ ଚିକିତ୍ସା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦାନ୍ତ ପ୍ରତିରୋପଣ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ରଞ୍ଜନ ସାହୁ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରର। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ, ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥା ଏଲ୍ପିଏମ୍ଏସ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍କାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ୍ ପ୍ଲାଟଫର୍ମ ଲ୍ୟାଣ୍ଡପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଭାବେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡପୋର୍ଟଗୁଡ଼ିକୁ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ସହାୟକ ପ୍ରଦାନ କରିବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ।

ରୁ ଅଧିକ ଦେଶ ସହ ବାଣିଜ୍ୟ କ୍ଷେତ୍ରରେ ଭାରତ ସଂଯୋଗ ସ୍ଥାପନ କରିପାରିଛି। ବିକଶିତ ବିଶ୍ୱର ବିଭିନ୍ନ ଦେଶର ବଜାର ପ୍ରବେଶ ସମ୍ଭବ ହୋଇପାରିଛି। ଜେନେରିକ୍ ଔଷଧ କ୍ଷେତ୍ରରେ ଗବେଷଣା, ନବସୃଜନ ଏବଂ ଉଚ୍ଚ ମୂଲ୍ୟଯୁକ୍ତ ଫାର୍ମା ଉତ୍ପାଦ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଭାରତ ଅଗ୍ରସର ହେଉଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଏହି ଅବସରରେ ଶ୍ରୀ ଗୋଏଲ ଭାରତର ଫାର୍ମା କ୍ଷେତ୍ର ବିଶ୍ୱ ସ୍ୱାସ୍ଥ୍ୟସେବାର ଭବିଷ୍ୟତ ଗଠନ ଏବଂ ସୁଲଭ ମୂଲ୍ୟରେ ଔଷଧ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଗତକାଲି ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 6 ଜଣ ଆହତ ହୋଇଛନ୍ତି। ଅପରାହ୍ନରେ ଷ୍ଟିଲ୍ ମେଣ୍ଟ ସପ୍ ପ୍ରଥମର କାଷ୍ଟିଂ କାର୍ଯ୍ୟ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ବୋକାରୋ ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ 3 ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଇସ୍ପାତ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଗତକାଲି ରାତିରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି 25 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପ୍ରଭାବିତ ପରିବାର ଇସ୍ପାତ କାରଖାନାର କ୍ୱାର୍ଟରରେ ରହିବେ ଏବଂ ସେମାନଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ କୁମାରସ୍ୱାମୀ କହିଛନ୍ତି। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଆସାମର ଜିଆଇ ଟ୍ୟାଗ୍ ଯୁକ୍ତ ତେଜପୁରର ପ୍ରସିଦ୍ଧ ଲିଚି ଆନ୍ତର୍ଜାତିକ ବଜାରରେ ପହଞ୍ଚୁଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷଙ୍କ ସହାୟତାରେ ପ୍ରଥମଥର ପାଇଁ ଦୁବାଇକୁ ଏହା ରପ୍ତାନୀ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଏହି ପଦକ୍ଷେପ ଲିଚିକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିବା ସହ ଚାଷୀଙ୍କ ଆୟ ବୃଦ୍ଧିରେ ସହଯୋଗ ପ୍ରଦାନ କରିବ। ଉତ୍ତର ପୂର୍ବ ଭାରତର କୃଷି ଉତ୍ପାଦ ପାଇଁ ଏହା ମାଧ୍ୟମରେ ଏକ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ବର୍ଷ ପୂରଣ କରିଛି। 2016 ଜୁନ୍ ମାସ 9 ତାରିଖରେ ଦେଶବ୍ୟାପୀ ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଆଜି ଦେଶବ୍ୟାପୀ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହର ଆରମ୍ଭ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ନୂଆଦିଲ୍ଲୀଠାରେ ଏହାର ଶୁଭାରମ୍ଭ କରିବା ସହ 1.75 ଟଙ୍କାର ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଓ 5 ଟଙ୍କାର ଡାକଟିକଟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିପାରିଛି। 2018 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥାରେ ପରିଣତ ହୋଇଛି। ଏହା ମାଧ୍ୟମରେ ସୁଗମ, ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କୁ ପ୍ରଦାନ କରାଯାଇପାରୁଛି। ବାର୍ଷିକ ପ୍ରତି ପରିବାର ପିଛା ଏହି ଯୋଜନା ଅଧୀନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି। ଇତିମଧ୍ୟରେ ଏହି ଯୋଜନା ଅଧୀନରେ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବା ସହ 1,80,000 କୋଟିରୁ ଅଧିକ ବ୍ୟୟରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରିଛି। 2024 ଅକ୍ଟୋବରରେ ଏହି ଯୋଜନାକୁ ଅଧିକ ବ୍ୟାପକ କରି ସରକାର ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କରିଥିଲେ। 70 ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଏହା ଅଧୀନରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଇପାରୁଛି।
ଆମେରିକାର H-1B ଭିସା ଆବେଦନ ପାଇଁ $1,00,000 ଆମେରିକୀୟ ଡଲାର ଫି ଆଦାୟ ବେଆଇନ ବୋଲି ସେଠାକାର ଏକ ଫେଡେରାଲ କୋର୍ଟ ରାୟ ପ୍ରଦାନ କରିଛି। ମାସାଚୁସେଟ୍ସର ବୋଷ୍ଟନ୍ଠାରେ ଥିବା ୟୁଏସ୍

0: ଜିଲ୍ଲା କୋର୍ଟ ବିଚାରପତି ଲିଓ ସୋରକିନ୍ ଏହି ରାୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ୟୁଏସ୍ କଂଗ୍ରେସର ଆବଶ୍ୟକ ସମର୍ଥନ ବିନା ଏଭଳି ନିୟମ ପ୍ରଣୟନ ଯୁକ୍ତିଯୁକ୍ତ ନୁହେଁ। ଫେଡେରାଲ୍ କୋର୍ଟର ଏହି ନିଷ୍ପତ୍ତିକୁ ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଆଇନଜୀବୀ ଗୋଷ୍ଠୀ ସ୍ୱାଗତ କରିଛନ୍ତି। H-1B ହେଉଛି ସବୁଠାରୁ ପ୍ରଚଳିତ ଆମେରିକୀୟ କାର୍ଯ୍ୟ ଭିସା ମଧ୍ୟରେ ଅନ୍ୟତମ। ଆମେରିକୀୟ କମ୍ପାନୀଗୁଡ଼ିକୁ ଦକ୍ଷ ମାନବ ସମ୍ବଳ ଉପଯୋଗ କରିବା ନେଇ ଏହି ଭିସା ସହାୟତା ପ୍ରଦାନ କରିଥାଏ। ଦୁବାଇରେ ଏକ ସଡ଼କ ଦୁର୍ଘଟଣାରେ କେତେକ ଭାରତୀୟ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ସୂଚନା ଦେଇଛନ୍ତି। କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟର ଅଧିକାରୀ ହସ୍କିଟାଲ୍ରେ ଚିକିତ୍ସାଧୀନ ଆହତଙ୍କୁ ଭେଟି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେମାନଙ୍କୁ ସମ୍ଭାବ୍ୟ ସହାୟତା ଏବଂ ସମର୍ଥନ ଯୋଗାଇବା ଲକ୍ଷ୍ୟ ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରାଯାଉଛି ବୋଲି କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଦେଶର ଉତ୍ତର ପଶ୍ଚିମାଞ୍ଚଳ ଏବଂ ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକ ସହ ପଶ୍ଚିମ ରାଜସ୍ଥାନ ଓ ବିଦର୍ଭରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶା ସମେତ କୋଙ୍କଣ, ଗୋଆ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲରେ ଆଜି ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବ। ଅନ୍ୟପକ୍ଷରେ କର୍ଣ୍ଣାଟକ ଉପକୂଳ, କେରଳମ, ମାହେ, କର୍ଣ୍ଣାଟକର ଉତ୍ତର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ, ରୟାଲସୀମା, ତାମିଲନାଡୁ, ପୁଡୁଚେରୀ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍କାତ ନିଗମ ଲିମିଟେଡ୍ ପ୍ଲାଣ୍ଟର ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ। ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନା କରୁଛନ୍ତି ଏମ୍ ନାଗଭୂଷଣ ମାଝୀ। ଉପସ୍ଥାପନାରେ ଅଛନ୍ତି ମାଧୁଚରଣ ହାସ୍ତା।

ଭରପୁର ଯୌବନରେ ଆଖିରେ ଆଖି ସ୍ୱପ୍ନ ଭରିଥିବା ଅନୁଠା କିଶୋରୀଟି ସତରେ ଭଲ ପାଇବ ଯେ ତା ପ୍ରିୟ ପୁରୁଷକୁ। ଦୁନିଆ ସାରା ତା ପଛରେ ପାଗଳ ପରି ହେଉଥିବା ବେଳେ ସିଏ ନିଜର ମନକୁ ସମର୍ପଣ କରିଥାଏ ସେ ପରଦେଶୀ ପ୍ରିୟତମ ପାଖରେ।

ପରଦିଛି ମନର ମଣିଷକୁ ଅପେକ୍ଷା କରିବ ସେ ଅପେକ୍ଷାରତା ମାନସୀ, ଦେହରେ ମନରେ ଆତ୍ମାରେ ବିଚ୍ଛେଦ ଜ୍ୱାରର ଭଟ୍ଟା ପଡ଼ିବାର ସମୟ, ଅପେକ୍ଷାରେ ଆନମନା ସିଏ। ମଲ୍ଲିଫୁଲର ଗଭା ସଜାଇଲା ବେଳେ ଦୂର ଆକାଶର ତାରାକୁ ଦେଖି ଲାଜାଇଯାଏ। ସତରେ ଶ୍ରୋତାବନ୍ଧୁ, ପ୍ରିୟତମ ଆସିବାର ମୁହୂର୍ତ୍ତକୁ ଆମେ ବି ଆସନ୍ତୁ ଅନୁଭବ କରିନେବା।

ଅନେକ ଦିନର ସେ ଅସରନ୍ତି ପ୍ରତୀକ୍ଷାର ଅନ୍ତ ଘଟେ, ଆଉ ଅନ୍ତ ଘଟେ ସତ ବିରହ ଜ୍ୱାଳାର। ପ୍ରିୟତମକୁ କହିବ ସେ ତା ବିରହ ଦିନର ଅଗୁଆ ଯନ୍ତ୍ରଣା ସବୁକୁ।

0: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
2: ଶ୍ରୋତବନ୍ଧୁ, ପ୍ରିୟତମର ଆହୁରି ନିକଟତର ହେବାକୁ ଇଚ୍ଛା କରେ ମନର ମଣିଷ, ଇଚ୍ଛା କରେ ପ୍ରିୟତମ ପାଖରୁ ଆଉ କିଛି ମଧୁର କଥା ଶୁଣିବାକୁ। ସେ ଇଚ୍ଛାକୁ ଫଳବତୀ କରିବାକୁ ସେ ମିଛ ଅଭିମାନ କରେ, ଆଉ ପ୍ରିୟତମର ସେ ମିଛ ଅଭିମାନକୁ ଦୂରେଇବାକୁ ଯାଇ ମନର ମଣିଷ ଠିକ ଏଇ କଥା କହେ। ଆସନ୍ତୁ ଶୁଣିନେବା ସେ ସମର୍ପିତ ମନ ତଳର ଭାଷାକୁ।

ପ୍ରିୟ ପୁରୁଷକୁ ପାଖରେ ପାଇବା ପରେ ଅଳିକରି ବସେ ପ୍ରିୟତମା। ଆଶା ଥିଲା ବିଦେଶରୁ ଫେରିବା ବେଳେ ମନ ଫୁଲଣିଆ ଉପହାରକୁ, କିନ୍ତୁ ହାଏ, ପରଦେଶୀ ସତେ ଯେମିତି ଭୁଲି ଯାଇଥିଲେ ସେସବୁ। ଅଭିମାନିନୀ ପ୍ରିୟତମା କିନ୍ତୁ କିଛି ବି ବୁଝେନି, ନିଜ ଜିଦିରେ ସେ ଅଟଳ।

ଏ ମିଛ ଅଭିମାନରେ ବଶବର୍ତ୍ତୀ ହୋଇ ପ୍ରିୟତମା ଭୁଲିଯାଏ ନିଜର କାମଦାମକୁ, ଆଉ ଏଇ ଟିକିଏ ଭୁଲକୁ ଅପେକ୍ଷା କରିଥାଏ ମନର ମଣିଷ। ଟିକିଏ ଭୁଲର ସୁରାଗ ପାଇଲେ ଆଧିପତ୍ୟ ତ ବଢ଼ିଯାଏ ଯେମିତି, ଆଉ ଅଭିମାନରେ ଜର୍ଜରିତ ଅଭିମାନିନୀ ବାପଘରକୁ ଚାଲିଯିବାକୁ ଚରମ ବାଣୀ ଶୁଣେଇ ଦିଏ।

ଶେଷହେଲା ଝୁମର ଗୀତ ପରିବେଷଣ କରିଥିଲେ ଶିଳ୍ପୀ ଲକ୍ଷ୍ମୀ ପ୍ରସାଦ ମହାନ୍ତ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ନାରୀର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବାରେ ସୁନ୍ଦର ସୁଠାମ ଅଙ୍ଗସୌଷ୍ଠବର ଯେତିକି ଭୂମିକା ରହିଛି, ସୁନ୍ଦର ଲମ୍ବା ଘନ କଳା କେଶର ମଧ୍ୟ ସେତିକି ଭୂମିକା ରହିଛି। କେଶ ବିନା ନାରୀର ସୁନ୍ଦରତା କଳ୍ପନା କରାଯାଇପାରିବ ନାହିଁ। ସେଇଥିପାଇଁ ତ ପ୍ରାଚୀନ ସମୟରୁ ଆଜି ପର୍ଯ୍ୟନ୍ତ ନାରୀ ନିଜ କେଶର ଯତ୍ନ ନେବାରେ ତତ୍ପର। ସୁନ୍ଦର କେଶରୀ ବିଭିନ୍ନ ପ୍ରକାରର କେଶ ବିନ୍ୟାସ ନାରୀର ସୌନ୍ଦର୍ଯ୍ୟକୁ ବଢ଼ାଇବାରେ ସହାୟକ ହୋଇଥାଏ। ତେବେ ଆଗକାଳରେ ନାରୀ ନିଜର କେଶର ଯତ୍ନ ପାଇଁ ପ୍ରାକୃତିକ ଉପାଦାନ ଉପରେ ବିଶେଷ ଭାବରେ ନିର୍ଭର କରୁଥିଲା। ହେଲେ ସମୟ ବଦଳିବା ସହିତ ତାର ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଧୀରେ ଧୀରେ ସେ ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରିବାକୁ ଲାଗିଲା। ତେବେ ଏସବୁ ପ୍ରସାଧନ ସାମଗ୍ରୀର ବହୁଳ ମାତ୍ରାରେ ବ୍ୟବହାର, ପରିବେଶ ପ୍ରଦୂଷଣ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ତାର କେଶର କ୍ଷତି ସାଧନ ହେଉଛି। ତେଣୁ ବର୍ତ୍ତମାନ ହେୟାର ଟ୍ରିଟମେଣ୍ଟ ବା ବିଭିନ୍ନ ପ୍ରକାରର କେଶ ଚିକିତ୍ସା ପଦ୍ଧତି ବାହାରିଲାଣି। ଏଇ ଯେମିତି ହେୟାର ସ୍ପା, ଯାହାଦ୍ୱାରା କେଶର ସୁସ୍ଥତା ସୁନ୍ଦରତା ବଜାୟ ରଖିହେଉଛି। ତେବେ ଏହି ପ୍ରସଙ୍ଗକୁ ନେଇ ଆଜିର ଆଲୋଚନା କେଶର ଯତ୍ନ ଆଲୋଚନା କରିଛନ୍ତି ବ୍ୟୁଟିସିଆନ କଣ୍ଢେଇ ପରିଜା। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣ ଜଣେ ବ୍ୟୁଟିସିଆନ, ନିଜର ଗୋଟିଏ ବ୍ୟୁଟି ପାର୍ଲର ମଧ୍ୟ କରିଛନ୍ତି, ତେବେ କେବେଠାରୁ ଏଇ ପାର୍ଲର ଆପଣ କଲେଣି?
1: ମୋର 24 ବର୍ଷ ହେଇଗଲାଣି ପାର୍ଲରକୁ।
0: ତେବେ ଏଇ ଯୋଉ ପାର୍ଲରଟି ଆପଣ ଆରମ୍ଭ କଲେ, କେମିତି ଆରମ୍ଭ କଲେ?
1: ଫାର୍ଷ୍ଟ ତ ଟ୍ରେନିଂ ନେଇଥିଲି 1994ରେ, ମୋର 10th ସରିଲା ପରେ ମୁଁ ପାର୍ଲର ଟ୍ରେନିଂ ନେଇଥିଲି।
0: କୋଉଠୁ ନେଇଥିଲେ?
1: ମୁଁ କାଲକାଟାରୁ ନେଇଥିଲି, ଏଠି ମୋର ନଣନ୍ଦଙ୍କର ଥିଲା ପାର୍ଲର, ମୁଁ ତାଙ୍କ ପାଖରେ ଟ୍ରେନିଂ ନେଲି। ନଣନ୍ଦ ଆଉ ବୁଝିପାରିଲେନି, କହିଲେ ତମେ ନେଇଯାଅ, ତମେ କର। ସେବେଠାରୁ ମୁଁ ପାର୍ଲରଟା ବୁଝାବୁଝି କରେ, ସେବେଠୁ କରୁଛି।
0: ଯୋଉ କହିଲେ ଯେ ଆପଣ ଟ୍ରେନିଂ ନେଇଥିଲେ, ବିୟୁଟି କୋର୍ସ କରିଥିଲେ ବୋଲି, ତ ଆପଣ ଯେତେବେଳେ ଟ୍ରେନିଂ ନେଲେ ସେତେବେଳେ ଆପଣ କଣ ସବୁ ସେଥିରେ ତାଲିମ ନେଇଥିଲେ?
1: ଆମର ମେକଅପ୍ ଅଛି, ଆଇବ୍ରୋ, ହେୟାର କଟିଂ, ହେୟାର ଟ୍ରିଟମେଣ୍ଟ, ଫେସ୍ର ଫେସିଆଲ, ବ୍ଲିଚ୍, ମାନେ ଏଇସବୁ ଜିନିଷ ଯେମିତି ପାର୍ଲରରେ ଇଏ ହୁଏ ସେଇ ଟାଇପ୍ର ସବୁ ଜିନିଷ ମୁଁ ଶିଖିଥିଲି।
0: ଆପଣ ଯୋଉ ପାଠଟି ପଢ଼ିଲେ, ତାଲିମଟି ନେଲେ, ସେଇଟା କେତେ ଦିନର ଥିଲା?
1: ସେଇଟା ମୋର 6 ମାସର ଟ୍ରେନିଂ ଥିଲା।
0: ଏଥିପାଇଁ କି ଆପଣଙ୍କୁ କ'ଣ କିଛି କୋର୍ସ ଫି ଦେବାକୁ ପଡ଼ିଥିଲା?
1: ଆଜ୍ଞା, ସେତେବେଳେ କୋର୍ସ ଫି ଆମକୁ 10,000 ଦେବାକୁ ପଡୁଥିଲା, ସେତେବେଳେ ମୁଁ 10,000 ଦେଇକି ଶିଖୁଥିଲି।
0: ଏଇ ଯୋଉ ବିୟୁଟି ପାର୍ଲରଟି କରିଛନ୍ତି, ଏଇ ବିୟୁଟି ପାର୍ଲରରେ ଆପଣ କ'ଣ ସବୁ ସେବା ଯୋଗାଇ ଦେଉଛନ୍ତି?
1: ଆମର ସ୍କିନ୍ ଉପରେ ସ୍କିନ୍ ଟ୍ରିଟମେଣ୍ଟ ହେଉଛି, ଫେସିଆଲ ହେଲା, କ'ଣ କାହାର ସ୍କିନ୍କୁ କ'ଣ ଦେଖିକିରି ଆମେ ଟ୍ରିଟମେଣ୍ଟ କରୁଛୁ।
0: ଆଜ୍ଞା।
1: ହେୟାର ଉପରେ, ହେୟାର ଟ୍ରିଟମେଣ୍ଟ ଉପରେ ଆମେ ଯାଉଛୁ।
0: ଆଜ୍ଞା।
1: ବ୍ରାଇଡାଲ ମେକଅପ୍, ପେଡିକ୍ୟୁର, ମେନିକ୍ୟୁର,
0: ଆଚ୍ଛା,
1: ଏସବୁ ଜିନିଷ
0: ଆପଣ କରୁଛନ୍ତି। ଆପଣ ହେୟାର ଟ୍ରିଟମେଣ୍ଟ ମଧ୍ୟ କରୁଛନ୍ତି, ଏଇ ଯୋଉ ହେୟାର ଟ୍ରିଟମେଣ୍ଟ କରୁଛନ୍ତି ସେଥିରେ କ'ଣ ସବୁ ଆପଣ ଗ୍ରାହକମାନଙ୍କୁ ଯୋଗାଇ ଦେଉଛନ୍ତି?
1: ଜଣେ ଜଣେ ଆସୁଛନ୍ତି ଯେ ବହୁତ ଡ୍ରାଏ ହେଇଯାଉଛି ହେୟାର, ଶୀତ ଦିନ, ଥଣ୍ଡା ଦିନ କି ବର୍ଷା ଦିନରେ ବି ବହୁତ ଡ୍ରାଏ ହେଇଯାଏ, ଫ୍ରିଜି ହେଇଯାଏ ଚୁଟି, ସେଥିପାଇଁ ଆମେ ଯୋଉମାନେ ଚାହାନ୍ତି ଅଏଲ ମସାଜ କରିବା ପାଇଁ, ଅଏଲ ମସାଜ ହେଇକି ଷ୍ଟିମ୍ ଦିଆଯାଏ, ନହେଲେ ଆପଣ ସ୍ପା କରାନ୍ତି, ହେୟାର ସ୍ପା କରାନ୍ତି, ନହେଲେ ଆମେ ଘରୋଇ ଟ୍ରିଟମେଣ୍ଟ କରିବା ପାଇଁ ବି କହୁ, କାରଣ ଗୋଟେ ଥର ପାର୍ଲରରେ କରିକି ଯାଇକିରି ତ ଆଉ ହବନି, ସେଥିପାଇଁ ଆମେ କହୁ ଘରେ ବି ଆପଣଙ୍କୁ କରିବାକୁ ପଡିବ।
0: ଆଚ୍ଛା,
1: ସେହି ହିସାବରେ ଟ୍ରିଟମେଣ୍ଟ ହୁଏ ଆଉ।
0: ଆଜ୍ଞା, ଏଇ ଯୋଉ ଟ୍ରିଟମେଣ୍ଟ କଥା କହିଲେ, କେତେ ପ୍ରକାର ଯୋଉ ଟ୍ରିଟମେଣ୍ଟ ରହିଛି କେଶର?
1: ହେୟାରର ବହୁତ ପ୍ରକାର ଟ୍ରିଟମେଣ୍ଟ ଅଛି, କାହାର ଅଏଲି ହେୟାର ଅଛି ସେମାନେ ନର୍ମାଲ ହେୟାର କରିବାକୁ ଚାହୁଁଛନ୍ତି, କାହାର ଡ୍ରାଏ ଅଛି ସେମାନେ ନର୍ମାଲ କରିବାକୁ ଚାହୁଁଛନ୍ତି। କେମିତି ଅଏଲି ହେଲେ ଆପଣଙ୍କର ହେୟାରଟା ସବୁବେଳେ ଦେଖିବେ ତେଲ ମାରିଲା ଭଳିଆ ରହିଯିବ, ସେଥିପାଇଁ ସେମାନେ ନର୍ମାଲ କରିବା ପାଇଁ ଆସନ୍ତି ପାର୍ଲରକୁ, ସ୍ପା କରାନ୍ତି, ସେଥିପାଇଁ ଆସେ ହେୟାର ସ୍ପା ଅଏଲିଟା ନର୍ମାଲ ହେବା ପାଇଁ।
0: ଆଜ୍ଞା।
1: ଡ୍ରାଏ ହେୟାରର ଆମର ଅଏଲ ମସାଜ ହୁଏ, ଜଣେ ଜଣେ ଆସନ୍ତି ମେହେନ୍ଦି ହେନା ଲଗେଇବା ପାଇଁ, ନର୍ମାଲ ହେୟାର କରିବା ପାଇଁ ଆମେ ହେନାକୁ ରାନ୍ଧିକିରି ରଖିଥାଉ, ତା ଦେହରେ ଆମେ ଲେମ୍ବୁ ଦହି

0: ମିକ୍ସ କରିକି ସେଠି ଆମେ ହେୟାର ମସାଜ କରୁ ମେହେନ୍ଦିରେ ଲଗେଇକି ଅଧଘଣ୍ଟେ 45 ମିନିଟ୍ ସେମିତି ରଖିକିରି ତାଙ୍କୁ ଆମେ ୱାଶ କରିକି ଛାଡ଼ୁ।
1: ଆଜ୍ଞା।
0: ଆଉ ଯେଉଁମାନଙ୍କର ବହୁତ ଡ୍ରାଏ ଅଛି, ଯେଉଁ ମେହେନ୍ଦି ଲଗେଇ ହବନି, ଯେଉଁମାନଙ୍କର ବହୁତ ଡ୍ରାଏ ଅଛି, ତାକୁ ଆମେ ଅଏଲ ମସାଜ ଦେଇକି ଷ୍ଟିମ୍ ଦଉ।
1: ଆଜ୍ଞା।
0: ତାପରେ ଶାମ୍ପୁ, ତାର ଗୋଟେ କିଛି ସେରମ ଆସୁଛି, ତାକୁ ଲଗେଇକି ଆମେ ସଜାଡ଼ିକି ଦଉ।
1: ଆପଣ କହିଲେ ଯେ ଆପଣଙ୍କର ହେୟାର ସ୍ପା ମଧ୍ୟ କରାଯାଉଛି, ଆଜିକାଲି ବହୁତ ଶୁଣୁଛୁ ଏଇ ହେୟାର ସ୍ପା କଥା, ତେବେ ଏଇ ହେୟାର ସ୍ପା କଣ?
0: ହେୟାର ସ୍ପା ହେଉଛି ଗୋଟେ ହେୟାର ର ଟ୍ରିଟମେଣ୍ଟ। ହେୟାର ର ଟ୍ରିଟମେଣ୍ଟ ମାନେ ଆପଣ ଯଦି ଚୁଟିଟା ଆମର ଡ୍ରାଏ ହେଇଗଲେ, ବହୁତ ଖରାପ ଦେଖାଯାଉଛି, ଡଲ୍ ଲାଗିବନି, ଆପଣ ସାଇନ୍ କରିବ, ହେୟାର ସାଇନ୍ ହବ, ଗ୍ରୋଥ ବି ହବ। ହେୟାର ର ଯେଉଁମାନେ ବହୁତ ପତଳା ଚୁଟି ଅଛି, ଆମର ସ୍ପା ଯେହେତୁ ଆପଣଙ୍କୁ 6 ମାସ ଆମେ ଦଉଛୁ ଟାଇମ୍, 6 ମାସ ଭିତରେ ଯାହାର ଗ୍ରୋଥ ନାହିଁ, 6 ମାସ ଭିତରେ ହେୟାର ସ୍ପା ଆସୁଛି, ଯାହାକି କଲେ ଆମର ଗ୍ରୋଥ ଆସିଯିବ। ହେୟାର ଗୋଟେ ଛୋଟ ଛୋଟ ଛୋଟ ଛୋଟ ହେୟାର ସବୁ ଉଠିଯିବ।
1: ଆଜ୍ଞା। ହେୟାର ଟ୍ରିଟମେଣ୍ଟ କଥା କହିଲେ ବା ହେୟାର ସ୍ପା କଥା କହିଲେ, ଏଇ ହେୟାର ସ୍ପା କରିବା ବେଳକୁ ଆପଣଙ୍କର ତ କିଛି ପ୍ରୋସେସ ଥିବ, କିଛି ପ୍ରଣାଳୀ ଥିବ, ସେ ବିଷୟରେ ଟିକେ କହିବେ କି?
0: ହେୟାର ସ୍ପା ଯେଉଁମାନେ କରିବାକୁ ଆସୁଛନ୍ତି, ଆଗେ ଫାର୍ଷ୍ଟ ତାଙ୍କୁ ଆମର ଶ୍ୟାମ୍ପୁ କରା ହଉଛି, ହେୟାରକୁ ଶ୍ୟାମ୍ପୁ କରା ହେଇକି ପାର୍ଟିସନ କରା ହେଇକି ତାଧିରେ କ୍ରିମ୍ ଆସୁଛି, ତାଧିରେ ମସାଜ ହଉଛି, ହେୟାର ମସାଜ ହବ, ପୁରା ଭଲସେ ମାନେ ସ୍କାଲ୍ପ ମସାଜ ବି ହବ ଆଉ ହେୟାର ବି ମସାଜ ହବ।
1: ଆଜ୍ଞା।
0: ତା ଉପରେ ଆମେ ଷ୍ଟିମ୍ ଦଉଛୁ, ଷ୍ଟିମ୍ ଦେଲା ପରେ 15 ମିନିଟ୍ 20 ମିନିଟ୍ ଛାଡ଼ିକିରି ତାପରେ ଧୋଇ ଦଉଛୁ, ଧୋଇ ସାରିଲା ପରେ ଆମେ ଡ୍ରାଏ ମାରିକିରି ତାଧିରେ ଟିକେ ସେରମ ଦେଇକିରି ଆମେ ଛାଡ଼ିଦଉ। ଆପଣ ଘରେ ଚାହିଁଲେ ବି ଆପଣ ସ୍ପା କରିପାରିବେ,
1: ଧର ଜଣଙ୍କର ତେଲିଆ ଚୁଟି ଅଛି, ସିଏ ମଧ୍ୟ ଚାହିଁଲେ କଣ ହେୟାର ସ୍ପା କରିପାରିବେ?
0: ଆଜ୍ଞା ଆଜ୍ଞା।
1: ତାର କଣ ରହିଛି ପ୍ରଣାଳୀ?
0: ଅଏଲି ହେୟାର ପାଇଁ ଆମର ନର୍ମାଲ ହେୟାରକୁ କରିବା ପାଇଁ ହେଲେ ଆପଣଙ୍କ ସେଇଟା ଆସୁଛି, ସ୍ପା ଆସୁଛି, ସ୍ମୁଥନିଂ ସ୍ପା ଆସୁଛି, ସେଥିରେ ସେ କରିପାରିବେ।
1: ଏଇ ଯୋଉ ହେୟାର ସ୍ପା ଆପଣ କରାଉଛନ୍ତି, ସେଠି କେତେ ସମୟ ଲାଗିଥାଏ ଜଣଙ୍କ ପିଛା?
0: ହେୟାର ସ୍ପା ଟା 45 ମିନିଟ୍ରୁ 1 ଆୱାର ଘଣ୍ଟାଟେ ଭିତରେ ସରିଯିବ।
1: କେତେ ସମୟ ବ୍ୟବଧାନରେ ଜଣେ ହେୟାର ସ୍ପା କରିବା ଦରକାର?
0: ଆମର ଗୋଟେ ମାସ 28 ଦିନ ଆମର ରହୁଛି, ସେଇ ହିସାବରେ ଆମେ କଷ୍ଟମରକୁ କହୁଛି ଗୋଟେ ମାସ ପରେ ଆପଣ ଆସିକି
1: ଆଉ ଥରେ କରିବେ। ଏଇ ଯୋଉ ହେୟାର ସ୍ପା ଟି କଥା କହୁଛନ୍ତି, ଏଇଟା କଣ ବୟସ ଅନୁସାରେ ଜଣେ କରିବ ନା ଯେକୌଣସି ଲୋକ କରିପାରିବ?
0: ଏବେ ତ ଛୋଟ ପିଲାଙ୍କର ବି ସ୍କୁଲ କଲେଜ ଯୋଉ ଯାଉଛନ୍ତି ସେମାନଙ୍କର ବି ହେୟାର ସ୍ପା ହଉଛି।
1: ଆଜ୍ଞା।
0: କାହିଁକି ନା ଏବେ ସମସ୍ତଙ୍କ ଚୁଟି ଖରାପ ହେଇଗଲାଣି, ମାନେ କ୍ଲାଇମେଟ ପଲ୍ୟୁସନ ଇଏ ସବୁ ନେଇକିରି ଆଉ ଚୁଟି ସବୁ ଖରାପ ହେଲାଣି। ଛୋଟ ପିଲା ବି 9-10 ପିଲା ବି ବହୁତ ଆସୁଛନ୍ତି ହେୟାର ସ୍ପା ପାଇଁ।
1: ଆଜ୍ଞା।
0: ତାଙ୍କର ଛୋଟ ପିଲାଙ୍କର ବି ଚୁଟି ଉପୁଡିକି ପଳଉଛି, କିଛି ରହୁନି, ଏନେ ତାଙ୍କର ବି ବହୁତ ଟ୍ରିଟମେଣ୍ଟ ହଉଛି, ସେମିତି କିଛି ବୟସର କିଛି ଇଏ ନାହିଁ,
1: ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ କରିପାରିବେ। କହିଲେ ଯେ ସମସ୍ତେ ତ କରିପାରିବେ, କିନ୍ତୁ ଛୋଟ ପିଲାର ସମୟ ସୀମା ଯେତିକି ରହୁଛି, ଜଣେ ବଡ ପାଇଁ କି ମଧ୍ୟ ସମୟ ସୀମା ରହୁଛି?
0: ହେୟାର ସ୍ପାର ସମୟ ସେତିକି।
1: ଆଜ୍ଞା।
0: ମାନେ ବୟସ ହିସାବରେ କମିବନି, ତାର ଯୋଉ ଟାଇମଟା ସେତିକି ଟାଇମରେ ହବ।
1: ଜଣେ ଚାହିଁଲେ ଘରେ ମଧ୍ୟ ହେୟାର ସ୍ପା କରିପାରିବ, ତ କେମିତି କରିବ ସେ?
0: ଆମର ଘରୋଇ ଉପଚାରରେ ଘରେ ଜିନିଷ ଯୋଉ ରହୁଛି, ଖାଇବା ଜିନିଷ ଆମର ସବୁ ରୋଷେଇ ଜିନିଷ ରହୁଛି, ସେଥିରେ ଆମର ସ୍ପା କରିପାରିବେ। ଆମର ଗୋଟେ ଆସୁଛି ଫ୍ଲାକ୍ସିଡ୍, ଫ୍ଲାକ୍ସିଡ୍ ମାନେ ଫେସି, ରାଶି ଭଳିଆ ଗୋଟେ ଫେସି ଆସୁଛି, ସେଇଟାକୁ ଗୋଟେ ବଡ ସ୍ପୁନରେ, ଗୋଟେ ସ୍ପୁନ ନେଇକି 1 ଲିଟର ପାଣିରେ ଫୁଟେଇକିରି ତାକୁ 1/2 ଲିଟର କରିବେ।
1: ଆଜ୍ଞା।
0: 1/2 ଲିଟରରେ ତାକୁ ଛାଣି ଦେବେ, ସେ ଯୋଉ ଜେଲ୍ଟା ବାହାରିବ ତା ଦେହରେ ଆପଣ ଆଲୋଭେରା ଜେଲ୍, ଭିଟାମିନ୍ ଇ କ୍ୟାପସୁଲ,
1: ଆଜ୍ଞା,
0: 2ଟା କ୍ୟାପସୁଲ ପକେଇବେ, ତାକୁ ଭଲସେ ମିକ୍ସ କରିବେ, ହେୟାରରେ ଯେମିତି ସ୍ପା ହୁଏ ପାର୍ଟ ଅନୁସାରେ ଲଗେଇବେ, ହେୟାରରେ ସେଟା ପୁରା ସାଇନ୍ କରିବ, ଆପଣ ଜାଣିପାରିବେ ପୁରା କାଚ ଭଳିଆ ସାଇନ୍ କରିବ।
1: ୟା ଛଡା ଆଉ କୌଣସି ଆମେ ଜିନିଷ ବ୍ୟବହାର କରିପାରିବେ?
0: ଆପଣ ଦହି, ଦହି ସାଙ୍ଗରେ ଲେମ୍ବୁ, ଆମର ଅଣ୍ଡାର ହ୍ୱାଇଟ୍ଟା ସେଇଟାକୁ ଲଗେଇବେ, ହେୟାର ମାନେ ଗ୍ରୋଥ ବି ହବ ସେଥିରେ ଆଉ ସାଇନ୍ ବି କରିବ। ଆଉ ଡ୍ରାଏନେସ୍ ଆମର ଯୋଉଟା ଫ୍ରିଜି ହେଇଯାଉଛି କିମ୍ବା ଦୋମୁହା ଚୁଟି ଯୋଉ ଆସୁଛି ସେଥିରେ ସେଇଟା କମିଯିବ।
1: ପ୍ରାକୃତିକ ଉପରେ ଜଣେ ଯେତେବେଳେ ହେୟାର ସ୍ପା କରିବ, ତାର କେଶ ରହିଛି, ତାର ବିଷୟରେ ଜାଣିକି କରିବ ନା ସବୁ ପ୍ରକାର କେଶ ପାଇଁ ଏଇ 2ଟି କଲେ ଚଳିବ?
0: ଅଏଲି ହେୟାର ପାଇଁ ତ ବିଲକୁଲ ବି ନୁହେଁ, ଦହି ମୁଁ କହିଲି ନା, ଫ୍ରିଜି ଆଉ ଡ୍ରାଏ ଆଉ ଦୋମୁହା ଚୁଟି ପାଇଁ ସେଇଟା ଆବଶ୍ୟକ। ଆଉ ଫ୍ଲାକ୍ସିଡ୍ଟା ଆପଣ ସବୁ ହେୟାରରେ କରିପାରିବେ, ମାନେ ଅଏଲିରେ ବି ହେଇପାରିବ, ଡ୍ରାଏରେ ବି ହେଇପାରିବ।
1: ଆଜ୍ଞା। ଏଇ ଯୋଉ ହେୟାର ସ୍ପା ସେ କରିବ, ଜଣେ କେତେବେଳେ କରିବା ନିହାତି ଦରକାର?
0: ସେମିତି ତ କିଛି ସମୟ ସୀମା ନାହିଁ ଯେ କରିବାର, ଦେଖିବେ ଯେ ଚୁଟିଟା ଡ୍ୟାମେଜ୍ ହେଇ ଆସିଲାଣି, ଏବେ ତ ଖାଇବା ପ୍ରୋବ୍ଲେମ ଯୋଗୁଁ ସମସ୍ତଙ୍କର ହେୟାର ଖରାପ ହେଇଯାଉଛି।
1: ଆଜ୍ଞା।
0: ସେଇଟାକୁ ଟ୍ରିଟମେଣ୍ଟ କରିବାକୁ ହେଲେ ବୟସର କିଛି ଇଏ ନାହିଁ, ଆପଣ ଯେତେବେଳେ ଚାହିଁବେ ବି କରିପାରିବେ, ହେୟାର ଡ୍ୟାମେଜ୍ ଅନୁସାରେ ଦେଖିକିରି କରିବେ,
1: କେଶର ଅବସ୍ଥାକୁ ଦେଖିକି ଆମେ କରିପାରିବା। ସେମିତି କେଶର ଅବସ୍ଥାକୁ ଦେଖିକିରି ଏଇ ଯୋଉ ହେୟାର ସ୍ପା ଆପଣ କହିଲେ, ମାସେ ଭିତରେ ବା 28 ଦିନ ଭିତରେ ଆମର କରିବା ନିହାତି ଦରକାର। ସେଇ ଭିତରେ ଯଦି ଜଣେ କୌଣସି ଅସୁବିଧା ବଶତଃ କରେଇ ନ ପାରିଲା, ତାହେଲେ କିଛି ତାର ନକାରାତ୍ମକ ପ୍ରଭାବ ରହିଛି କି?
0: ନା ନା, କିଛି ହବନି, ସେମିତି ନାହିଁ। ଏମିତିରେ ବି ପିଲା ଆସୁନାହାନ୍ତି ଯୋଉମାନଙ୍କ ସହ ଅସୁବିଧା ହଉଛି, ହେଇନାହାନ୍ତି, 1.5 ମାସ ଭିତରେ ଆସିଯାଉଛନ୍ତି।
1: ଆଜ୍ଞା।
0: ଯୋଉମାନେ ଟ୍ରିଟମେଣ୍ଟରେ ରହୁଛନ୍ତି ସେମାନେ ସେମିତି 2-3 ଦିନ ଗଡେଇକିରି ବି ଆସିପାରୁଛନ୍ତି।
1: ଆପଣ ତ କହିଦେଲେ ଯେ ପ୍ରାକୃତିକ ଉପାୟରେ ବି ଜଣେ କେମିତି ହେୟାର ସ୍ପା କରିପାରିବ, ତେବେ ସବୁଠୁ ବଡ କଥା ହେଲା ଚିକିତ୍ସା ପରେ ତାର ଯତ୍ନ ନବା। ଏଇ ହେୟାର ସ୍ପା ବା ହେୟାର ଟ୍ରିଟମେଣ୍ଟ କଲା ପରେ ଜଣେ କେମିତି ନିଜ

0: କେଶର ଯତ୍ନ ନେବ।
1: ଯତ୍ନ ଆପଣଙ୍କ ଘରେ ଗୋଟେ ସପ୍ତାହ ଭିତରେ ଆପଣଙ୍କୁ ଦୁଇ ଥରକୁ ଅଏଲ ଲଗେଇବାକୁ ପଡିବ, ତେଲ ଲଗେଇବା ନିହାତି ଦରକାର। ତେଲ ମସାଜ କରିବେ, ରାତିରେ ଆପଣ ଟିକେ ନଡ଼ିଆ ତେଲ ନେଇ ଆସିବେ, ତାଟିଆରେ ରଖିକି ଉଷୁମ କରିକି, ନଖ ଉଷୁମ, ନଖ ଉଷୁମ କରିକି ସ୍କାଲ୍ପରେ ମସାଜ ଦେବେ। ହେୟାରର ତଳ ମାନେ ପୁରା ଲାଷ୍ଟ ଯୋଉଟା ଅଗଟା ଅଛି ସେଇଟାରେ ଟିକେ ମସାଜ କରିବେ, ମାନେ ଚମଡା ଉପରଟା ସେଇଟା ଆଉ ତଳଟା, ସେଇଟାକୁ ଭଲସେ ମସାଜ କରିକି ଆପଣ ବାନ୍ଧିଦେବେ, ସକାଳକୁ ଶ୍ୟାମ୍ପୁ କରିଦେବେ। ସେଥିରେ ଚୁଟିଟା ଆଉ ଆପଣଙ୍କର ଡ୍ରାଏ ହବନି କି ଡ୍ୟାମେଜ୍ ହବନି, ସେଟା ପୁରା ଆପଣଙ୍କର ଟ୍ରିଟମେଣ୍ଟ ହିସାବରେ ଚାଲିକିରି ରହିବ।
0: ଆଜ୍ଞା, ଶାମ୍ପୁ କରିବା ପାଇଁ କି ଯୋଉ କହୁଛନ୍ତି, ଆଜିକାଲି ତ ଆପଣ ଦେଖୁଥିବେ ବଜାରରେ ବହୁତ ପ୍ରକାର ଶାମ୍ପୁ ମିଳୁଛି, ତେବେ ଜଣେ କେମିତି ଜାଣିବ ଯେ ତା ଚୁଟି ପାଇଁ କି କୋଉ ଶାମ୍ପୁଟି ଠିକ ବୋଲି?
1: ଆପଣଙ୍କର ଡ୍ରାଏ ଯଦି ଦେଖିବେ ସେଟା ଆପଣଙ୍କର ଫ୍ରୁଟ୍ସର କିଛି ଯଦି ଶାମ୍ପୁ ପାଉଛନ୍ତି, ଫ୍ରୁଟ୍ ବେସ୍ର ଆସୁଛି, ଆପେଲ୍ ଶାମ୍ପୁ ଆସୁଛି, ଆମର ମିକ୍ସ ଫ୍ରୁଟ୍ର ଗୋଟେ ଆସୁଛି, ଆପଣ ସେଇଟା ଦେଖିକିରି ବି ଆପଣ କରିପାରିବେ, ସେଟାରେ ଡ୍ୟାମେଜ୍ ହବନି, ହେୟାର ଡ୍ରାଏ ହବନି, ସେଟାରେ ହେଇପାରିବ। ଆଉ ଅଏଲି ହେୟାର ପାଇଁ ଆପଣଙ୍କର ବ୍ଲାକ୍ ଇଏରେ ଯୋଉ ଗୁଡ଼ାକ ଆସୁଛି ସେଟା ଅଏଲି ଇଏର ପାଇଁ ବହୁତ ଭଲ।
0: ଆମେ ଆଉ ଗୋଟିଏ ବି ଶୁଣୁଛୁ କେରାଟିନ୍ ଟ୍ରିଟମେଣ୍ଟ ବୋଲି କୁହାଯାଉଛି, ଏଇ କେରାଟିନ୍ ଟ୍ରିଟମେଣ୍ଟଟି କ'ଣ?
1: କ୍ୟାରାଟିନ୍ ଟ୍ରିଟମେଣ୍ଟ ହେଉଛି ଆଜିକାଲି ସ୍ମୁଥନିଂ ମାନେ ଯେମିତି ସିଧା କରୁଛନ୍ତି ପିଲା ଚୁଟି, କର୍ଲି ହେୟାର ଯେଉଁମାନେ ପୁରା ଷ୍ଟ୍ରେଟ୍ କରିବାକୁ ଚାହୁଁଛନ୍ତି ସେଇଟାକୁ ସ୍ମୁଥନିଂ ବି କହୁଛନ୍ତି, ଷ୍ଟ୍ରେଟନିଂ ବି କହୁଛନ୍ତି। ଏବେ କ୍ୟାରାଟିନ୍ ଏବେ ନୂଆ ଆସିଛି, ସେଇଟା ଏମିତି ସାଇନ୍ କରିବ, ହେୟାରଟା ପୁରା ଷ୍ଟ୍ରେଟ୍ ହେଇଯିବ, ସେଇଟା ଦେଖିବାକୁ ସୁନ୍ଦର ଦେଖାଯିବ।
0: ଏହାଦ୍ୱାରା ଆମର ଯୋଉ ପ୍ରାକୃତିକ କେଶ ରହିଥାଏ ତା ଉପରେ କିଛି ପ୍ରଭାବ ପଡ଼େନି?
1: ପ୍ରଭାବ ପଡିବ, କାରଣ କେମିକାଲଟା ୟୁଜ୍ ହେଉଛି, ସେଟା ଯାହା ହେଲେ ବି ପ୍ରଭାବ ପଡିବ। ତା ପାଇଁ ସ୍ପା, ହେୟାର ସ୍ପା ତାର ଦୁଇଥର ତିନିଥର ପନ୍ଦର ଦିନ ଗ୍ୟାପ୍ ଭିତରେ ହେୟାର ସ୍ପା କରିବାକୁ ପଡିବ।
0: ଆପଣ କହୁଛନ୍ତି ଯେ ଜଣେ ଯଦି କେରାଟିନ୍ ଟ୍ରିଟମେଣ୍ଟ କରୁଛି ତାହେଲେ ତାକୁ ହେୟାର ସ୍ପା କରିବା
1: ଦରକାର, ଅଏଲ ତ ତା ଦେହରେ ଲାଗିବ ହିଁ ନାହିଁ, ହେୟାର ସ୍ପାରେ ହିଁ ସେଟା ଟ୍ରିଟମେଣ୍ଟ ହବ। ସେଟାରେ ପନ୍ଦର ଦିନରେ ଥରେ ଲେଖା, ଦୁଇ ତିନି ଥର କଲା ପରେ ଆପଣ ମାସକୁ ଥରେ ଲେଖା କରିପାରିବେ।
0: ଏଇ ଯୋଉ କହିଲେ ଯେ ଆଜିକାଲି ପ୍ରାୟ ସମସ୍ତେ ହେୟାର ଷ୍ଟ୍ରେଟନିଂ କରୁଛନ୍ତି, ଏଇ ଷ୍ଟ୍ରେଟନିଂ ଦ୍ୱାରା ଚୁଟିର କ'ଣ ଭଲ ହେଉଛି କ'ଣ ମନ୍ଦ ରହିଛି ପ୍ରଭାବ?
1: ଷ୍ଟ୍ରେଟନିଂ ଷ୍ଟାଇଲ ପାଇଁ ତ ଆମେ କରିଦେଉଛୁ, ପିଲା ନେଇକିରି ମାନେ କରିକିରି ଯାଇକିରି ବି ଆପଣ ଟ୍ରିଟମେଣ୍ଟ କରୁନାହାନ୍ତି, ଆପଣ ଯଦି ଷ୍ଟ୍ରେଟନିଂ କରୁଛନ୍ତି ସେହି ହିସାବରେ ଆପଣଙ୍କୁ ଟ୍ରିଟମେଣ୍ଟଟା କରିବାକୁ ପଡିବ।
0: ଆଜ୍ଞା,
1: ପନ୍ଦର ଦିନ ଥରେ ଲେଖା ସ୍ପା କରିବେ, ଅଲଗା ତାର ପୁରା ଶାମ୍ପୁ କଣ୍ଡିସନର ସେରମ୍ସ ଉପରେ ଅଲଗା ଆସୁଛି,
0: ଆଜ୍ଞା
1: ତାର ତାକୁ ନେଇକି ତମେ ୟୁଜ୍ କରିବା, ଆଉ ଭଲ ବ୍ରାଣ୍ଡର ଜିନିଷ ହିଁ ୟୁଜ୍ କରିବା ଦରକାର। ତାକୁ ନେଇକି ଆପଣ ଶାମ୍ପୁ କଣ୍ଡିସନର ସେରମ୍ ସବୁ ଲଗାଲଗି କରିବେ, ସପ୍ତାହକୁ ଦୁଇଥର ତିନିଥର ତାକୁ ଶାମ୍ପୁ କରିବାକୁ ପଡିବ ହେୟାରକୁ, କାରଣ ସ୍ମୁଥନିଂ ସରିଲା ପରେ ହେୟାରଟା ଅଏଲି ହେଇଯାଏ।
0: ଆଜ୍ଞା,
1: ତାକୁ ସେହି ହିସାବରେ ଶାମ୍ପୁ ନ କଲେ ହେୟାର ଫଲ୍ ଆରମ୍ଭ ହେଇଯିବ, ଡ୍ୟାଣ୍ଡ୍ରଫ୍ ଆରମ୍ଭ ହେଇଯିବ, ସେହି ହିସାବରେ ଆପଣ ଟ୍ରିଟମେଣ୍ଟ କରିକି ରଖିବାକୁ ପଡିବ।
0: ଗୋଟେ ମାସ ଭିତରେ କେତେ ଥର ଶାମ୍ପୁ କରିବା ନିହାତି ଜରୁରୀ?
1: ଆମର ନର୍ମାଲ ହେୟାର ପାଇଁ ସପ୍ତାହରେ ଥରେ କିମ୍ବା ଦୁଇଥର କରିପାରିବେ, ଆଉ ଯେଉଁମାନଙ୍କର ସ୍ମୁଥନିଂ ଆଉ କ୍ୟାରାଟିନ୍ ରହୁଛି ସେମାନେ ସପ୍ତାହକୁ ତିନିଥର।
0: ଗୋଟେ ଧାରଣା ରହିଛି ଯେ ବେଶୀ ଶାମ୍ପୁ ବ୍ୟବହାର କଲେ ଚୁଟିଟା ଖରାପ ହେଇଯାଏ, ସେ ବିଷୟରେ ଆପଣ କ'ଣ କହିବେ?
1: ସେଇଟା ତ ନିଶ୍ଚିନ୍ତ, କାରଣ ଏଇ ଯୋଉ ସ୍ମୁଥନିଂ କରୁଛନ୍ତି ତାଙ୍କ ପାଇଁ ଶାମ୍ପୁଟା ନିହାତି ଦରକାର, ଆମର ନର୍ମାଲ ହେୟାରରେ ଆମର ଶାମ୍ପୁ ଏତେ ୟୁଜ୍ ଦରକାର ହବନି, କାରଣ ଆମର ସପ୍ତାହକୁ ଥରେ କଲେ ବି ଆମର ଆଉ ଆର ସପ୍ତାହକୁ ଚାଲିଯିବ, କିନ୍ତୁ ଏମାନଙ୍କର ଯିବନି, ଏମାନଙ୍କର ହେୟାରରୁ ଗୋଟେ ନ୍ୟାଚୁରାଲ ଅଏଲ ବାହାରେ ସ୍ମୁଥ ହେଇଛି ନା, ସେଟା ଅଏଲି ଦେଖାଯିବ, ସେଟା ତିନିଥର ନ କଲେ ସେଟା ହେୟାର ଫଲ୍ ହବ ଆଉ ଡ୍ୟାଣ୍ଡ୍ରଫ୍
0: ବାହାରିବ। ମନରେ ପ୍ରଶ୍ନ ଆସୁଛି, ଆମେ ଆଗରୁ ଶୁଣି ଆସିଛୁ ଚୁଟି ପାଇଁ କି ତେଲ ବହୁତ ଭଲ, କିନ୍ତୁ ଏବେ କୁହାଯାଉଛି ଯେ ଚୁଟିରେ ତେଲ ଲଗାନ୍ତୁ ନାହିଁ, ଏହା ଦ୍ୱାରା ବେଶୀ କେଶ ଉପୁଡ଼ିବାର ବା ଝଡ଼ିବାର ସମ୍ଭାବନା ରହିଛି, ଜଣେ ବ୍ୟୁଟିସିଆନ ହିସାବରେ ଆପଣ କ'ଣ ପରାମର୍ଶ ଦେବେ?
1: ଏଇଟା ସତ କଥା ଯେ ଏବେ ତେଲ ଲଗେଇଲେ ଆମର ଚୁଟି ଉପୁଡୁଛି, ହେୟାର ଫଲ୍ ହେଉଛି,
0: ଆଜ୍ଞା,
1: କାହିଁକି ନା ଆମର ପଲ୍ୟୁସନ୍ ବହୁତ ହେଲାଣି। ଗୋଟେ ଦିନ ଯଦି ଶାମ୍ପୁ କରିଥିବେ ତା ପର ଦିନକୁ ଆପଣ ଏକ୍ସପୋଜ୍ ହେଇଯିବେ ବାହାରେ, କି ବାହାରକୁ ପଳେଇବେ ତା ପର ଦିନ ଆସିକି ଦେଖିବେ ଚୁଟିଟା ଅଠା ହେଇଯାଉଛି, କାରଣ ପଲ୍ୟୁସନ୍ ଯୋଗୁଁ ଧୂଳି ସବୁ ବସିଯାଉଛି ହେୟାର।
0: ତେଣୁ ଆମେ ଯଦି ତେଲ ଲଗେଇବା ସେଇ ଅନୁସାରେ ଆମକୁ ମୁଣ୍ଡଟାକୁ ସଫା ରଖିବାକୁ ପଡିବ,
1: ତେଲ ଲଗେଇକି ତ ଆପଣ ରଖିବା ଚାନ୍ସ ନାହିଁ,
0: ଆଜ୍ଞା,
1: କାରଣ ରଖିଲା ମାନେ ଆପଣଙ୍କର ହେୟାରରେ ବସିଯିବ ଧୂଳି, ଧୂଳି ବସିଲା ମାନେ ଚୁଟି ହେୟାର ଫଲ୍ ହବ, ଆଡ଼େ ଚୁଟିଟା ପୁରା ଅଠା ହେଇକି ହେଇଯିବ। ଅଏଲ ରଖିକି ରଖିବେନି, ଯୋଉଦିନ ଅଏଲ ଲଗେଇବେ ଘଣ୍ଟାଟେ ଅଏଲ ରଖିଲେ ବି ଯଥେଷ୍ଟ, ହେୟାରରେ ଏତେ ସମୟ ରଖିବା ବି ଅଏଲଟା ଦରକାର ନାହିଁ। ଆପଣ ହେୟାର ମସାଜ କରିଦେଲେ ଘଣ୍ଟାଟେ ଛାଡିକିରି ଆପଣ ଟିକେ ଷ୍ଟିମ୍ ଦିଅନ୍ତୁ କି ଯାହା ବି ଦିଅନ୍ତୁ, ନ ଦିଅନ୍ତୁ ବି ଆପଣ ୱାସ୍ କରିଦେବେ।
0: ବଜାରରେ ତ ଶାମ୍ପୁ ମିଳୁଛି, ଆପଣ କହିଲେ ନିଜର ଚୁଟିର ପ୍ରକାର ଭେଦ ଦେଖିକି ଆମେ ସେଇ ଅନୁସାରେ ବ୍ୟବହାର କରିବା ଦରକାର। ପ୍ରାକୃତିକ ଉପାୟରେ ବି ଜଣେ ନିଜର ଚୁଟିକୁ ଶାମ୍ପୁ କରିପାରିବ କି?
1: ଆଜ୍ଞା, କରିପାରିବ, ମାର୍କେଟରେ ରିଠା ଫଳ ଆସିଯାଉଛି, ରିଠା ଫଳକୁ ଆପଣ ଭାଙ୍ଗିଦେବେ, ଭାଙ୍ଗିକିରି ଚାରିଟା ପିସ୍ କିମ୍ବା ତିନିଟା ପିସ୍ ଆପଣଙ୍କ ହେୟାର ନେଇକିରି, ଯଦି ବେଶୀ ବଡ଼ ଅଛି ଚୁଟି ତାହେଲେ ଚାରିଟା ନେଇପାରିବେ, ଯଦି ଛୋଟ ଅଛି ଦୁଇଟା କିମ୍ବା ତିନିଟା ନେଇଯିବେ, ତାକୁ ଫଟେଇକି ପାଣି ଦେହରେ ରାତିରେ ବତୁରେଇ ଦେବେ, ରାତି ସାରା ବତୁରିବ, ସକାଳକୁ ତାକୁ ଟିକେ ଭଲସେ ଚକଡ଼ ଦେବେ, ସେ ଦେହରେ ଶାମ୍ପୁ ବାହାରିଲା ମାନେ ଶାମ୍ପୁ ହେଇଗଲା ସେ ପାଣିଟା, ତା ଦେହରେ ଆପଣ କ'ଣ କରିବେ ଯଦି ବି ପାରିବେ ଭିଟାମିନ୍ ଇ ଅଏଲ କ୍ୟାପ୍ସୁଲ ଗୋଟେ ଗୋଟେ କ୍ୟାପସୁଲ ତା ଦେହରେ ପକାଇ

0: ଠିକି ସାମ୍ପୋ କରିବେ, ସେଇଟାରେ ବି ସାମ୍ପୋ କରିବେ, ହେୟାରଟା ବଢ଼ିଆ ରହିବ।
1: ତେବେ କେଶ ନ ଝଡ଼ିବା ପାଇଁ କି ଜଣେ କ'ଣ ଉପାୟ କରିବ?
0: ଆପଣଙ୍କ ଯଦି ଚୁଟି ହେୟାର ଫଲ୍ ବହୁତ ହେଉଛି ମାନେ ଜଲ୍ଦି କମେଇବା ପାଇଁ ହେଲେ, ଆପଣ ମେହେନ୍ଦି ଆଣିବେ, ରାତିରେ ତାକୁ ନଖ ଉଷୁମ ପାଣିରେ ବତୁରେଇ ଦେବେ, ବତୁରେଇକି ସକାଳକୁ ତା ଦେହରେ
1: ମେହେନ୍ଦିର ଯୋଉ ପତ୍ର ନା ଗୁଣ୍ଡ, ଯୋଉ
0: ଗୁଣ୍ଡ ମାର୍କେଟରେ ଆସୁଛି, କଲର୍ ବାଲା ନୁହେଁ, ନର୍ମାଲ ଖାଲି ଯୋଉ ହାତ ଗୁଣ୍ଡ ଆସୁଛି ଯୋଉଟାକ, ସେଇଟାକୁ ଆଣିକି ନଖ ଉଷୁମ ପାଣିରେ ରାତିରେ ବତୁରେଇ ଦେବେ। ବତୁରେଇକି ରଖି ସକାଳକୁ ତାକୁ ଦହି ଗୋଟେ ଚାମଚ, ଲେମ୍ବୁ ଦୁଇଟା ପକେଇକି ହେୟାରରେ ପୁରା ଲଗେଇଲା ଭଳିଆ ଲଗେଇକି ଛାଡ଼ିଦେବେ, ଛାଡ଼ିଦେବେ ଅଧଘଣ୍ଟେ କିମ୍ବା 45 ମିନିଟ ରଖିକି ଧୋଇଦେବେ, ସେଥିରେ ଆପଣଙ୍କର ହେୟାର ଫଲ୍ କମିଯିବ, ଫଟକିନ୍ କମିଯିବ।
1: ଆଜ୍ଞା, ସାଧାରଣତଃ ବହୁତ ସମୟରେ ଆଉ ଗୋଟିଏ ସମସ୍ୟା ଦେଖାଯାଏ ଯୋଉଟାକି ଦୋମୁହାଁ ବା ସ୍ପ୍ଲିଟ୍ ଟେଣ୍ଟ ଆମେ ଯାହାକୁ କହୁଛୁ, ସେଇଟାକୁ ଦୂର କରିବାକୁ ହେଲେ କ'ଣ କରିବାକୁ ପଡିବ?
0: ମୁଁ କହିଲିନି ସେ ଯୋଉ ଅଏଲ୍ ମସାଜଟା ଆପଣ ଯୋଉ କରିବେ, ଅଏଲ୍ଟା ମସାଜ କରାଇଲେ, ନହେଲେ ଦହିର ଆଉ ଲେମ୍ବୁ ଅଣ୍ଡାର ହ୍ୱାଇଟ୍ଟା ସେଇଟା ଯଦି ଲଗେଇବେ ବି ଦୋମୁହାଁ ପଳେଇବ।
1: ଆଜ୍ଞା, ଆଜିକାଲି ଦେଖିଥିବେ ବିଶେଷ କରିକି ଆମର ଯୋଉ ଯୁବପିଢ଼ି ଅଛନ୍ତି ସେମାନଙ୍କ ଭିତରେ ନିଜର କେଶକୁ ରଙ୍ଗ କରିବାର ଗୋଟେ ଫ୍ୟାସନ୍ ଦେଖାଯାଉଛି, ଏଇ ରଙ୍ଗ କରିବାଟା କ'ଣ ନିହାତି ଜରୁରୀ?
0: ଆମର ଗୋଟେ ଗୋଟେ ଚୁଟି ପାଚିଲେ ଲୋକ ଚାହୁଁଛନ୍ତି ହ୍ୱାଇଟ୍ ଆମର ଦେଖାଗଲା କି ଚୁଟିଟା, ସେଥିପାଇଁ କଲର୍ ଲଗେଇ ଦେଉଛନ୍ତି, କିନ୍ତୁ ସେଠି କଲର୍ ଲଗେଇବା ଉଚିତ ବି ନୁହେଁ, କାହିଁକି ନା ଗୋଟେ ଥର ଯଦି ଆପଣ କଲର୍ ଷ୍ଟାର୍ଟ କଲେ ଗୋଟେ ଦୁଇଟା କଭର କରିବା ପାଇଁ ଆପଣ କଲର୍ଟା ଲଗେଇଲେ, ତା ନେକ୍ସଟ ମାସରେ ଆପଣ ଦେଖିବେ 10ଟା ସେଠୁ ଉଠି ଯାଇଥିବ।
1: ଆଜ୍ଞା ଆଜ୍ଞା,
0: ଧଳା ହେୟାର ଯେଉଁମାନଙ୍କୁ ବେଶୀ ହେଇଗଲାଣି ସେମାନଙ୍କ ପାଇଁ ତ ଏଇଟା ନୁହେଁ, ଯାହାର ଗୋଟେ ଗୋଟେ ଚୁଟି ଧଳା ପାଚୁଛି ଷ୍ଟାର୍ଟ ହେଉଛି, ସେମାନଙ୍କ ପାଇଁ ଆପଣ ଘରେ ତିଆରି କରିକି ଆପଣ ଲଗେଇକି କରିପାରିବେ, ଡାଏ କରିବା ଦରକାର ନାହିଁ। କଳା ଜିରା ଅଛି ଘରେ, କଡ଼େଇରେ କଳା ଜିରାକୁ ପୁରା ପୋଡ଼ିଲା ଭଳିଆ ଭାଜିଦେବେ, ଭାଜି ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ, ଗୁଣ୍ଡ କରିଦେବେ, ଗୋଟେ ଚାମଚ ତା ଦେହରେ ପକେଇକି ଆଲୋଭେରା ଜେଲ୍ ହାଫ୍ ଚାମଚ, ଭିଟାମିନ୍ ଇ ଅଏଲ୍ କ୍ୟାପ୍ସୁଲ ଗୋଟେ,
1: ଆଜ୍ଞା,
0: ତାକୁ ମିକ୍ସ କରିକି ସପ୍ତାହରେ 2 ଥର ଲଗେଇବେ। ଆପଣ ସପ୍ତାହରେ 2 ଥର ଲେଖା ଲଗେଇକି 3 ମାସ କିମ୍ବା 4 ମାସ ଲଗେଇବେ।
1: ଆଜ୍ଞା,
0: ଲଗାତାର ହ୍ୱାଇଟ୍ ହେୟାର ଆପଣଙ୍କ କଭର ହେଇଯାଇଥିବ, ଆଉ ନଥିବ ତା ଦେହରେ ହ୍ୱାଇଟ୍ ହେୟାର, ସେଟା ନ୍ୟାଚୁରାଲ ପ୍ରୋସେସରେ ଆପଣଙ୍କର ବ୍ଲାକ୍ ହେଇଯିବ।
1: ଆଜ୍ଞା, ଆପଣ ଦେଖିଥିବେ ଜଣ ଜଣଙ୍କର ଏଇ ହେୟାର ଡ୍ରାଏଟା ବହୁତ ସମୟରେ ଆଲର୍ଜି କରାଏ, ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରେ, ସେଇ କ୍ଷେତ୍ରରେ ଜଣେ କେମିତି ନିଜର ସେଇ ଧଳା ବାଳକୁ କଳା କରିବ?
0: ଯଦି ଫାର୍ଷ୍ଟ ଟାଇମ୍ କରୁଛନ୍ତି ଟେଷ୍ଟ କରିକି କରିବେ, କଲର୍ଟାକୁ ଲଗେଇବେ କାନର ପଛପଟ ସାଇଡ଼ରେ, ଆପଣ ଟିକେ ଗୋଟେ ଡ୍ରପ୍ ଲଗେଇକି ଦେଖିବେ, 15-20 ମିନିଟ ଛାଡ଼ିବେ, ଦେଖିବେ ତାଙ୍କର କ'ଣ ରିଆକ୍ସନ୍ ହେଉଛି କି ନାହିଁ, ଯଦି କିଛି ରିଆକ୍ସନ୍ ହେଉଛି ଲଗେଇବେନି, ଯଦି ରିଆକ୍ସନ୍ ନ ହେଉଛି ଲଗେଇ ପାରିବେ।
1: ଆଜ୍ଞା, ଯଦି ତାଙ୍କର ରିଆକ୍ସନ୍ ହେଲା କିଛି ତାହେଲେ ସିଏ ଆଉ କୋଉ ଉପାୟରେ ନିଜର ଚୁଟିକୁ କଳା କରିପାରିବେ?
0: ଆମର ହୋମିଓପାଥିର ଆସିଯାଉଛି ଏବେ ହେୟାର ଡାଏର, ଆମର ମେଡିସିନ ଡିପାର୍ଟମେଣ୍ଟରେ ଆପଣ ପଚାରିଦେବେ ବି ତାଙ୍କ ପାଖରେ ବି ରହୁଛି ହେୟାର ଡାଏର, ଏବେ ସବୁ ପ୍ରକାର ବାହାରିଗଲାଣି,
1: ତାକୁ ମଧ୍ୟ କ'ଣ ଆମେ ଆଗ ଟେଷ୍ଟ କରିକି ଲଗେଇବା?
0: ସେଥିରେ ଟେଷ୍ଟ କିଛି ଦରକାର ନାହିଁ, ହୋମିଓପାଥିର ଏତେ ଏଫେକ୍ଟ ବି ହେଉନି,
1: ତାର କିଛି ଖରାପ ପ୍ରଭାବ ରହୁନି। ଇଏ ତ ଗଲା ଆମର ହେୟାର ସ୍ପା ବା ହେୟାର ଟ୍ରିଟମେଣ୍ଟ ଆମେ କେମିତି କରିବା ଏବଂ କେଶର ତା ପରବର୍ତ୍ତୀ ସମୟରେ କେମିତି ଯତ୍ନ ନେବା, ସେ ସମ୍ପର୍କରେ ଆପଣ ଖୁବ୍ ସୁନ୍ଦର ଭାବରେ ବୁଝେଇକି କହିଲେ। ତେବେ ଆପଣ ତ ଜାଣିଥିବେ ଋତୁର ବି ଆମର କେଶ ଉପରେ ଗୋଟେ ପ୍ରଭାବ ରହିଛି, ତେବେ ଋତୁ ଅନୁଯାୟୀ ଆମେ କେମିତି ନିଜ କେଶର ଯତ୍ନ ନେଇପାରିବା?
0: ଶୀତ ଦିନରେ ପିଲାଙ୍କର କ'ଣ ସମସ୍ତଙ୍କର ଡ୍ୟାଣ୍ଡ୍ରଫ୍,
1: ଆଜ୍ଞା ଆଜ୍ଞା,
0: ଡ୍ୟାଣ୍ଡ୍ରଫ୍ ଟ୍ରିଟମେଣ୍ଟ କରିବାକୁ ହେଲେ ଆପଣ ଘରୋଇ ଉପଚାର କଥା କହୁଛି, ଘରୋଇ ଉପଚାରରେ ଆପଣ ମେଥିକୁ ବତୁରେଇ ଦେବେ, ଘଣ୍ଟାଟେ କି 1.5 ଘଣ୍ଟା ବତୁରେଇ ଦେବେ, ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ, ଲେମ୍ବୁ 2ଟା କିମ୍ବା ଦହି ଗୋଟେ ଚାମଚ ତାକୁ ପକେଇକି ଲଗେଇବେ ସ୍କାଲ୍ପରେ, ଖାଲି ତାକୁ ଆଉ ହେୟାରରେ ଲଗା ହେବନି, ସ୍କାଲ୍ପରେ ଲଗେଇକି ଆପଣ 45 ମିନିଟ୍ ଛାଡ଼ିଦେବେ, 45 ମିନିଟ୍ ଛାଡ଼ିଦେବେ, ଛାଡ଼ିଦେବେ ତାପରେ ମୁଣ୍ଡ ୱାଶ୍ କରିଦେବେ।
1: ଆଜ୍ଞା, ବର୍ତ୍ତମାନ ଆମର ଚୁଟି ଉପରେ ବିଶେଷ ପ୍ରଭାବ ପକାଉଛି ପ୍ରଦୂଷଣ, ଏଇ ପ୍ରଦୂଷଣରୁ ନିଜର କେଶକୁ ସୁରକ୍ଷା ଦେବା ପାଇଁ କି ଆମକୁ କ'ଣ କରିବା ଦରକାର?
0: ପଲ୍ୟୁସନ୍ ଇଏ ପାଇଁ ଆପଣ ଯେମିତି ସ୍କୁଟି ନେଇକି ଯାଉଛନ୍ତି, ଆପଣ ହେୟାରକୁ କଭର କରିବେ, ଷ୍ଟୋଲ ବାନ୍ଧିକିରି କଭର କରିବେ, କାର୍ ଫରିକା ବାନ୍ଧି ପାରିବେ, ହେଲମେଟଟା ଲଗେଇବେ, କାରଣ ସେମିତିରେ ହେୟାର ଖରାପ ହେବନି। ଯୋଉମାନେ ସବୁବେଳେ ଚୁଟିଟାକୁ ଛାଡୁଛନ୍ତି ସେମାନଙ୍କ ପାଇଁ ଟ୍ରିଟମେଣ୍ଟରେ ରହୁଛନ୍ତି ସେମାନଙ୍କ ପାଇଁ ଠିକ୍ ଅଛି।
1: ଏହା ଛଡ଼ା ଜଣେ ସାଧାରଣ ବ୍ୟକ୍ତି ନିଜର ସୌନ୍ଦର୍ଯ୍ୟର ଯତ୍ନ ତ୍ୱଚାଠୁ ଆରମ୍ଭ କରି କେଶ ପର୍ଯ୍ୟନ୍ତ କେମିତି ନବ?
0: ବୟସ ହିସାବରେ ଆମେ ବହୁତ ଅଳସୁଆ ହେଇଯାଉ, ନହେଲେ ଘରର କାମରେ ଆମେ ବହୁତ ବ୍ୟସ୍ତ ହେଇ, ସେଥିପାଇଁ ବୟସ ଆମର ଯେତେ ବଢିବ ନା ଆମର ଟ୍ରିଟମେଣ୍ଟ ସେତିକି ଦରକାର ଆମର ଫେସ୍ ପାଇଁ। ଧୀରେ ଧୀରେ ଆମର ବୟସ ବଢିଲେ ରୋଗ ବି ଏବେ ଆଜିକାଲି ସବୁ ନର୍ମାଲ ଡାଇବେଟିସ ସମସ୍ତଙ୍କର ବାହାରିଲାଣି,
1: ବ୍ଲଡ୍ ପ୍ରେସର
0: ସମସ୍ତଙ୍କର ବାହାରିଲାଣି, ସେମିତି ସ୍କିନ୍ ଉପରେ ବି ଏଫେକ୍ଟ ପଡିବ, ଫେସ୍ ସ୍କିନ୍ ଉପରେ ବେଶୀ ପଡିବ। ସେଇ ହିସାବରେ ଆପଣ ପାଣିଟା ଭଲସେ ପିଇବେ, ଆପଣ ରେଗୁଲାର ମନ୍ଥଲି ସ୍ପେଶିଆଲଟା ନିହାତି କରନ୍ତୁ,
1: ଆଜ୍ଞା,
0: ଟିକେ ମସାଜ କରାଇବେ, ମାନେ ବ୍ଲଡ୍ ସର୍କୁଲେସନ୍ ଠିକ୍ ହବ, ସ୍କିନ୍ଟା ଟାଇଟ୍ ହବ, ରିଙ୍କଲ୍ସ ଆସିବନି, ସେଇଟା ଟ୍ରିଟମେଣ୍ଟରେ ରହିବାକୁ ପଡିବ। 30 ଏଜ୍ ପରେ ଆପଣଙ୍କୁ ଫେସିଆଲ ନିହାତି ଦରକାର।
1: ଆଜ୍ଞା,
0: ଆଉ ସାଲାଡ୍ ଏମିତି ବେଶୀ ଖାଇବାକୁ ପଡିବ, ତାହେଲେ ପାଣି ଅଂଶ ସେଥିରେ ବେଶୀ, ଆଉ ପାଣି ସଫିସିଏଣ୍ଟ ପିଇଲେ ଆପଣଙ୍କ ସ୍କିନ୍ଟା ଗ୍ଲୋ କରିବ, ସ୍କିନ୍ଟା ଟାଇଟ୍ ରହିବ।
1: ଆଜ୍ଞା, ତେବେ ଆପଣ ଏଇ ଯୋଉ ବିୟୁଟି ପାର୍ଲର୍ଟି କରିଛନ୍ତି ସେଥିରେ ଆପଣ କେତେ ସମୟ ଦିନକୁ

0: ଦେଇଥାନ୍ତି।
1: ମୋର ତ ସକାଳ 10ଟା 11ଟା ଭିତରେ ମୁଁ ପଳାଏ, ଖାଇବାକୁ ଆସିଯାଏ, 2ଟା ବେଳକୁ ଆସିଯାଏ, ଅଧଘଣ୍ଟେ ବ୍ରେକ୍ ଆସି, ତାପରେ ପୁଣି ସନ୍ଧ୍ୟା 8ଟା 8:30 ଭିତରେ ମୁଁ ଘରକୁ ଫେରିଆସେ ଆଉ।
0: ଆଜ୍ଞା, ଆପଣଙ୍କ ପାର୍ଲରରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ କି ପିଲା ରଖିଛନ୍ତି ନା ଆପଣ ଏକୁଟିଆ ସବୁ କରନ୍ତି?
1: ନାଇଁ, ପିଲା ଅଛନ୍ତି, 2 ଜଣ ପିଲା ଅଛନ୍ତି।
0: ଆଜ୍ଞା, ସେମାନଙ୍କୁ କଣ ଆପଣ ତାଲିମ ଦେଇଥିଲେ?
1: ଜଣଙ୍କୁ ତ ମୁଁ ଦେଇଥିଲି, ଆଉ ଜଣେ ସେ ଶିଖିଥିଲା, ମୁଁ ତାଙ୍କୁ ରଖିଥିଲି।
0: ଆଜ୍ଞା, ସାଧାରଣତଃ ଜଣେ ହେୟାର ସ୍ପା କରିବା ପାଇଁ କି କେତେ ଖର୍ଚ୍ଚ ହେଇଥାଏ ଆନୁମାନିକ?
1: ହେୟାର ସ୍ପା ପାଇଁ 800 ଷ୍ଟାର୍ଟିଂ 1500 ପର୍ଯ୍ୟନ୍ତ ଆମର ଅଛି।
0: ଆଜ୍ଞା, ହେୟାର ଟ୍ରିଟମେଣ୍ଟ ରହିଛି, ତାର କଣ ଦାମ ରହିଛି?
1: ସେମାନଙ୍କର ଅଏଲ ମସାଜ ହେଲା କିମ୍ବା ମେହେନ୍ଦି ଟ୍ରିଟମେଣ୍ଟ, ଏଗୁଡ଼ା ସବୁରେ ସେଇ 500 ଷ୍ଟାର୍ଟିଂ ହେଇଯାଉଛି, 500 1000 ଏମିତି ଇଏରେ ରହୁଛି।
0: ଆପଣ ପାର୍ଲରଟି ଯେତେବେଳେ କରିଥିଲେ, ପାର୍ଲରଟିକୁ ଆଗକୁ ବଢ଼େଇଲେ, କିଛି ଅର୍ଥର ଆବଶ୍ୟକତା ତ ନିଶ୍ଚୟ ପଡିଥିବ, ଏଥିପାଇଁ କି ଆପଣ କିଛି ଋଣ କରିଥିଲେ ନା ନିଜର ରୋଜଗାର କରିଥିଲେ ସେଇଥିରେ ଲଗେଇଲେ?
1: ନାଇଁ, ମୋ ଶ୍ୱଶୁର ହେଲ୍ପ କରିଥିଲେ।
0: ଆଜ୍ଞା,
1: ଶ୍ୱଶୁର ମତେ ପାର୍ଲର ପାଇଁ ପଇସା ଦେଇଥିଲେ, କିଣେଇ ଦେଇଥିଲେ ପାର୍ଲରଟା, କିଣେଇକି ମୁଁ ସେଉଠୁ ଷ୍ଟାର୍ଟ କରିଥିଲି। ତାପରେ 2 ଥର ଚେଞ୍ଜ କରିଛି, ତାପରେ ମୁଁ ନିଜେ ସେଟାକୁ ଲୋନ୍ କରିକି କରିଛି।
0: ଆପଣ ତ ଏତେ ସମୟ ଦେଉଛନ୍ତି, ସକାଳ 10ରୁ ପାଖାପାଖି ରାତି 9 ପର୍ଯ୍ୟନ୍ତ ପାର୍ଲରରେ ସମୟ ଦେବା ସହିତ ଆପଣଙ୍କ ପରିବାରକୁ କେମିତି ସମୟ ଦେଇଥାନ୍ତି?
1: ଦିନ 10ଟା ଭିତରେ ମୋର ରୋଷେଇବାସ ଘର କାମ ସବୁ ପ୍ରାୟ ସାରିକି ଯାଏ।
0: ଆଜ୍ଞା,
1: ତାପରେ ବ୍ରେକ୍ ଟାଇମ୍ରେ ଆସେ, 2ଟା ବେଳକୁ ଯାହାକୁ ଖାଇବାକୁ ଦେବା କଥା ଦେଇଦିଏ, ମୁଁ ଖାଇ ଦେଇକି ପଳାଏ।
0: ଆଜ୍ଞା,
1: ତାପରେ ପୁଣି ରାତିକି 9ଟା ବେଳକୁ ଆସିଲେ ଘର ରୋଷେଇ ସମସ୍ତଙ୍କୁ ଖାଇବାକୁ ଦେବା, ଏଇସବୁ ଇଏ ହୁଏ ଆଉ।
0: ଆଜ୍ଞା, ଆପଣଙ୍କ ପରିବାର ଆପଣଙ୍କୁ ଏଇ କାମରେ ଆଗକୁ ବଢ଼ିବା ପାଇଁ କି କେମିତି ସହାୟତା ବା ସହଯୋଗ କରିଥାନ୍ତି?
1: ମୋ ଝିଅ ବେଶୀ ଇଣ୍ଟରେଷ୍ଟ ଦିଏ, ମାମା ଏଇଟା କରିବା, ସେ ଯୋଉଟା ନୂଆ ଜିନିଷ ଦେଖିବ
0: ଯେ
1: ଏଇଟା ନୂଆ ଆସିଛି ମାର୍କେଟ, ମୋ ଝିଅ ଏନକରେଜ କରେଇବ, ମାମା ଏଇଟା ଆଣିକି ରଖିବା, ଏଇ ମେସିନ୍ଟା ଆଣିବା ଫେସିଆଲ ପାଇଁ। ଏବେ ଗାଲଭାନିକ ଗୋଟେ ମେସିନ୍ ଆସୁଛି, ସେଟା ନୂଆ ଏବେ ଚାଲିଛି, ଆଉ ଗୋଟେ ହାଇଡ୍ରା ଫେସିଆଲର ଗୋଟେ ମେସିନ୍ ଆସୁଛି, ଏବେ ମୁଁ ନୂଆ ଆଣିଛି ହାଇଡ୍ରା ମେସିନ୍ ଆଉ ଗାଲଭାନିକ।
0: ଯୋଉ ହେୟାର ସ୍ପା କରଉଛନ୍ତି ବା ହେୟାର ଟ୍ରିଟମେଣ୍ଟ ଦେଉଛନ୍ତି, ତା ପାଇଁ କି କଣ ସବୁ ମେସିନ୍ ରଖିଛନ୍ତି?
1: ଷ୍ଟିମ୍ ପାଇଁ ଗୋଟେ ଆସୁଛି ମେସିନ୍।
0: ଆପଣଙ୍କ ତ ସବୁବେଳେ ବ୍ୟସ୍ତ ଜୀବନ କହିବାକୁ ଗଲେ, ଖାଲି ସମୟ ବହୁତ କମ୍ ମିଳୁଥିବ ଆପଣଙ୍କୁ, ତଥାପି ଯେତେବେଳେ ଆପଣଙ୍କୁ ଟିକେ ଅବସର ମିଳେ ଆପଣ ଆଉ କଣ କରିବାକୁ ପସନ୍ଦ କରନ୍ତି?
1: ଟାଇମ୍ ପାଇଲେ ଉଲ୍ ମୁଣେ ଆଙ୍କେ ଆର୍ଟ କରେ ବସିକିରି।
0: କଣ ସବୁ ଆଙ୍କନ୍ତି?
1: ମୁଁ ଶ୍ରୀମା ଶ୍ରୀ ଅରବିନ୍ଦଙ୍କୁ ମାନେ, ମାଙ୍କ ଫଟୋଟା ମତେ ବହୁତ ଇଣ୍ଟରେଷ୍ଟ ହୁଏ ସବୁବେଳେ ଆଙ୍କିବା ପାଇଁ।
0: ଆପଣ ଚିତ୍ରକଳାରେ କିଛି ତାଲିମ ନେଇଛନ୍ତି?
1: ମୁଁ କିଛି ବି ଜାଣିନି, ସେଟା ମାଙ୍କ ଇଚ୍ଛା ଅନୁସାରେ ହିଁ ମୁଁ ଆଙ୍କେ, ମତେ ଭଲ ଲାଗେ ସେଟାକୁ ଆଙ୍କିବା ପାଇଁ, ସେଥିପାଇଁ ମୁଁ ଆଙ୍କେ ବସିକିରି ଆଉ। ତା ଛଡା ମତେ ଭଲ ଲାଗେ ବହୁତ ପୁରୁଣା ଓଡିଆ ଗୀତ ବହୁତ ଭଲ ଲାଗେ ଶୁଣିବା ପାଇଁ, ବହୁତ ଭଲ ଲାଗେ।
0: ଆପଣଙ୍କର ମନପସନ୍ଦର କଣ୍ଠଶିଳ୍ପୀ କିଏ?
1: ଅକ୍ଷୟ ମହାନ୍ତି।
0: ଆଜି ଆମର ଷ୍ଟୁଡିଓକୁ ଆସିଛନ୍ତି, କଣ ଶୁଣିବାକୁ ଚାହିଁବେ?
1: ଅକ୍ଷୟ ମହାନ୍ତିଙ୍କର ଯାହା ବି ଗୋଟେ ଗୀତ ମୁଁ ଶୁଣିବାକୁ ଭଲ ପାଇବି।
0: ତେବେ ଆପଣଙ୍କ ମନପସନ୍ଦର କଣ୍ଠଶିଳ୍ପୀଙ୍କର ଗୋଟେ ଗୀତ ଆପଣଙ୍କୁ ଶୁଣେଇ ଦେଉଛୁ।

0: ଧନ୍ୟବାଦ, ବହୁତ ଭଲ ଲାଗିଲା।
1: ଶେଷରେ ଯେଉଁ ଶ୍ରୋତାମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଆପଣ କ'ଣ କହିବା ପାଇଁ ଚାହିଁବେ?
0: ଯିଏ ବି ଶୁଣୁଛନ୍ତି ଆପଣଙ୍କୁ କହିବି ଯେ ଆପଣ ନିଜର ଯତ୍ନ ନିଅନ୍ତୁ। ପୁଷ୍ଟିକର ଖାଦ୍ୟ ଖାଇବା ଦରକାର, ପାଣି ସଫିସିଏଣ୍ଟ ପିଇବା ଦରକାର, ଗୋଟେ ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ, ଯାହାଦ୍ୱାରା କି ଆପଣ ସୁସ୍ଥ ରହିବେ, ସୁନ୍ଦର ବି ଦେଖାଯିବେ।
1: ଆପଣ ଆମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେଶକୁ କେମିତି ଆମେ ସୁସ୍ଥ ରଖିପାରିବା, ତାର ଯତ୍ନ କେମିତି ନେଇପାରିବା, ସେ ସମ୍ପର୍କରେ ଅନେକ ଉପାଦେୟ କଥା କହିଲେ। ଏହି ସୁନ୍ଦର ଆଲୋଚନା ପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ଆଲୋଚନା କେଶର ଯତ୍ନ, ଆଲୋଚନା କରିଥିଲେ ବ୍ୟୁଟିସିଆନ କଣ୍ଢେଇ ପରିଜା। ମଣିଷ ମାତ୍ର କି ସୌନ୍ଦର୍ଯ୍ୟ ପିପାସୁ, ଆଉ ନାରୀ ତ ସହଜରେ ଶୃଙ୍ଗାର ପ୍ରିୟ, ନିଜକୁ ସଜେଇବାରେ ସିଏ ପାଏ ଖୁସି। ଆଜିର ସମୟରେ ବଜାରରେ ସହଜରେ ମିଳୁଥିବା ପ୍ରସାଧନ ସାମଗ୍ରୀ ପ୍ରୟୋଗରେ ନାରୀ ନିଜର ସୌନ୍ଦର୍ଯ୍ୟକୁ ଧରି ରଖିବାରେ କିଛିଟା ସଫଳ ହୋଇପାରିଛି। ତଥାପି ଏସବୁ ପ୍ରସାଧନ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ନିର୍ଭର ନ କରି ନିଜର ଜୀବନଶୈଳୀରେ ପରିବର୍ତ୍ତନ କରିପାରିଲେ ସୁସ୍ଥ ସୁନ୍ଦର ନିରୋଗ ଶରୀର ସହିତ ସୌନ୍ଦର୍ଯ୍ୟକୁ ମଧ୍ୟ ଅତୁଟ ରଖିପାରିବେ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ମୁଁ ନିର୍ମାଲି ଓଝା, ନମସ୍କାର।
2: ନାରୀ ମହଲ ଶେଷ ହେଲା।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆକାଶବାଣୀ କଟକ, ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
6: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର ଯୁବା, ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ, ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ ବିଜୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ମଧ୍ୟରେ ଦେଶର ଯୁବା, ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି 140 କୋଟି ଭାରତୀୟଙ୍କ ଆଶୀର୍ବାଦ ଯୋଗୁଁ ସରକାର ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣ ଲାଗି ଉଦ୍ୟମ କରିଆସୁଛନ୍ତି। ଏବେ ବିଶ୍ୱସ୍ତରରେ ଦେଶକୁ ଏକ ନୂଆ ପରିଚୟ ମିଳିଥିବାବେଳେ ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ସମ୍ଭବ ହୋଇପାରିଛି। ଶ୍ରୀ ମୋଦି କହିଛନ୍ତି ସରକାର ସୁଶାସନ, ସେବା ଏବଂ ଉନ୍ନତି ନିମନ୍ତେ ଆଗାମୀ ଦିନରେ କାର୍ଯ୍ୟ କରିବେ।

ପ୍ରଧାନମନ୍ତ୍ରୀ ଭାବେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ମସିହା ଜୁନ୍ ମାସ 9 ତାରିଖରେ ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ସମାଜ କଲ୍ୟାଣ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ ଏକ ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଭାରତ ଗରିବ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରିଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂ କହିଛନ୍ତି, ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସମୁନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ବ୍ରିକ୍ସ କୃଷି ସମ୍ମିଳନୀ ଆରମ୍ଭ ହୋଇଛି। ବ୍ରାଜିଲ, ଇଣ୍ଡୋନେସିଆ, ଚାଇନା, ଇରାନ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ରର ସଭ୍ୟମାନେ ଏହି କୃଷି ସମ୍ମିଳନୀରେ ଯୋଗ ଦେଇଛନ୍ତି। ପ୍ରାୟ 21 ଦେଶର କୃଷିମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଭାଗ ନେଇଥିବା ଜଣାପଡ଼ିଛି। ଆଜି ବ୍ରିକ୍ସ କୃଷି ସମ୍ମିଳନୀରେ ଅନେକଗୁଡ଼ିଏ ଅଧିବେଶନ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, କୃଷି ନବସୃଜନ, ପରିବେଶ ଅନୁକୂଳ କୃଷି ଏବଂ କୃଷି ବାଣିଜ୍ୟ ଓ କ୍ଷୁଦ୍ର ଚାଷୀଙ୍କୁ ସଶକ୍ତିକରଣ କରିବା ବିଷୟରେ ଆଲୋଚନା କରାଯିବ। ଚଳିତ ମାସ 12 ତାରିଖରେ ବିଭିନ୍ନ ଦେଶର କୃଷିମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହେବ। ଆଲୋଚନାରେ କ୍ଷୁଦ୍ର ଚାଷୀ, ମହିଳା ଓ ଯୁବପିଢ଼ିଙ୍କ ଜରିଆରେ ଖାଦ୍ୟ ସୁରକ୍ଷା ବିଷୟରେ ଆଲୋଚନା କରାଯିବ। ଜୁନ୍ 13 ତାରିଖରେ ବ୍ରିକ୍ସ ରାଷ୍ଟ୍ରସମୂହର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧରତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଝାଡ଼ଖଣ୍ଡ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ଗଣମାନ୍ୟ ବ୍ୟକ୍ତିମାନେ ରାଞ୍ଚିର କୋକର ସମାଧିସ୍ଥଳ ପରିଦର୍ଶନ କରି ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ମାତ୍ର 25 ବର୍ଷ ବୟସରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲ୍ ଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସେ କେବଳ ବ୍ରିଟିଶ ଆଇନକୁ ବିରୋଧ କରିନଥିଲେ, ବରଂ ବ୍ରିଟିଶ ସରକାରଙ୍କ ଧର୍ମାନ୍ତରୀକରଣ ଓ ପ୍ରଶାସନିକ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ସେ ପ୍ରେରଣା ଦେଇଥିଲେ। ଆଜି ତାଙ୍କ ପୁଣ୍ୟତିଥିରେ ଝାଡ଼ଖଣ୍ଡର କୋକର ସମାଧିସ୍ଥଳ ଏବଂ ବିର୍ସା ଚୌକରେ ବହୁସଂଖ୍ୟାରେ ଜନସାଧାରଣ ଏକତ୍ରିତ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଧରତୀ ଆବାଙ୍କ ଜୀବନ ସାହସ, ଆତ୍ମସମ୍ମାନ ଏବଂ ନ୍ୟାୟ ପ୍ରତି ପ୍ରତିବଦ୍ଧ ଥିଲା ବୋଲି କହିଛନ୍ତି। ସେ କହିଛନ୍ତି, ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଉଲ୍ଗୁଲାନ ଆନ୍ଦୋଳନ ଆଦିବାସୀ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ପାଇଁ ଏକ ବୃହତ ଆନ୍ଦୋଳନ ଥିଲା। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ଦିଗରେ ବିର୍ସା ମୁଣ୍ଡା ଅଦମ୍ୟ ସାହସର ସହ ଲଢ଼େଇ କରିଥିଲେ। ଦେଶରେ ଆଦିବାସୀ ସମ୍ପ୍ରଦାୟର ଆତ୍ମସମ୍ମାନ, ସଂସ୍କୃତି ଏବଂ ଅଧିକାରର ସୁରକ୍ଷା ଦିଗରେ ସେ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ଶ୍ରୀ ମୋଦି କହିଛନ୍ତି, ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେବ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥା ଏଲ୍ପିଏମ୍ଏସ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍ମାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳିତ।

0: କରିବ। ଏହି ଡିଜିଟାଲ ପ୍ଲାଟଫର୍ମ ଲ୍ୟାଣ୍ଡ ପୋର୍ଟ ଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଢଙ୍ଗରେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡ ପୋର୍ଟଗୁଡ଼ିକୁ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ଏହା ସହାୟକ ହେବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ, ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଓ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଯୋଗୁଁ ଦେଶରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ସାଧାରଣ ଲୋକଙ୍କୁ ସମର୍ଥନ କରିବା ଏବଂ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସରକାର ପାସପୋର୍ଟ ଜାରି କରିବା ଏବଂ ଦସ୍ତାବିଜ ପ୍ରମାଣୀକରଣ ପ୍ରକ୍ରିୟାକୁ ସରଳ କରିଛନ୍ତି। ସେ କହିଛନ୍ତି, ଅଭିଯୋଗଗୁଡ଼ିକର ଶୁଣାଣି ଲାଗି ଡିଜିଟାଲ ପ୍ଲାଟଫର୍ମ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେ କହିଛନ୍ତି, ବିଶ୍ୱସ୍ତରରେ ଭାରତୀୟ ନାଗରିକମାନଙ୍କୁ ସହଜ ଏବଂ ସୁବିଧାରେ ବ୍ୟବସାୟ କରିବା ଲାଗି ସରକାର ସାହାଯ୍ୟ କରୁଛନ୍ତି ଏବଂ ଭାରତୀୟଙ୍କ ଆବଶ୍ୟକତା ପୂରଣ କରିବା ଲାଗି 44 ଦୂତାବାସ ସାହାଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ପୂରଣ କରିଛି। 2016 ମସିହା ଜୁନ୍ ମାସ 9 ତାରିଖରେ ଦେଶବ୍ୟାପୀ ଏହି ଅଭିଯାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳ ବିପକ୍ଷରେ 278 ରନ୍ର ବିଜୟ ଲକ୍ଷ୍ୟ ରଖିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ ଶ୍ରୀଲଙ୍କାର ରଣଗିରି ଦାମ୍ଭୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଛି। ପୂର୍ବରୁ ଭାରତ ଏ ଦଳର ଅଧିନାୟକ ତିଲକ ବର୍ମା ଟସ୍ ଜିତିବା ପରେ ବ୍ୟାଟିଂ ପାଇଁ ନିଷ୍ପଭି ନେଇଥିଲେ। ଭାରତ 50 ଓଭରରେ 6 ୱିକେଟ୍ ହରାଇ 277 ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ଋତୁରାଜ ଗାଇକ୍ୱାଡ଼ ଶତକୀୟ ପାଳି ଖେଳିଥିବାବେଳେ ଅଧିନାୟକ ତିଲକ ବର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ମହମ୍ମଦ ରିରାଜ 2 ୱିକେଟ୍ ନେଇଛନ୍ତି। ଦେଶର ଯୁବା, ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ର ବିଜୟ ଲକ୍ଷ୍ୟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.aar.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi says government empowered youth, women and farmers in last 12 years. India hits out at Pakistan in the United Nations, calls it factory of hate. 5-day BRICS agriculture ministers meeting begins in Indore to focus on food security and empowerment of farmers. Strategic road project Zojila Tunnel achieves final breakthrough, bringing all-weather connectivity between Kashmir Valley and Ladakh closer to reality. Pradhan Mantri Surakshit Matritva Abhiyan completes 10 years. Nationwide celebrations to begin from today. IMD issues red alert for heavy rainfall over Karnataka, Kerala and Mahe. Also predicts heat wave conditions over Delhi, Punjab, Himachal Pradesh, Jammu and Kashmir, Ladakh, Uttar Pradesh, Vidarbha and West Rajasthan. And in men's cricket, India A set target of 278 runs against Sri Lanka A in Tri-Nation A series at Dambulla, Sri Lanka. Prime Minister Narendra Modi today said the government has spared no effort in empowering the country's youth, women and farmers over the past 12 years.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ଆଗାମୀ 3-4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶ ସମସ୍ତ କ୍ଷେତ୍ରରେ ବିକାଶ ଘଟିଛି ବୋଲି କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଦେଶ ବିକଶିତ ଭାରତ ପଥରେ ଅଗ୍ରସର ହେଉଛି। 2014 ମସିହା ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ଅର୍ଥବରାଦ କମ୍ ରହିବା ସହ ଲକ୍ଷ୍ୟପୂରଣ ମଧ୍ୟ କମ୍ ରହୁଥିଲା। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ 3ଟି କିସ୍ତିରେ ମାତ୍ର 43,000 ଟଙ୍କା ମିଳୁଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଏହି ଯୋଜନାର ଗତି ଓ ଅନୁଦାନ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପିଏମ୍ ଆବାସ ଭାବେ ନାମିତ ଏହି ଯୋଜନାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ପିଏମ୍ ଆବାସ ଯୋଜନାରେ ଜିଓ ଟ୍ୟାଗିଂ ବ୍ୟବସ୍ଥା କରାଯାଇ ବର୍ତ୍ତମାନ ସୁଦ୍ଧା ଦେଶର 4 କୋଟି ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ପୂର୍ବର ନିର୍ମଳ ଗ୍ରାମ ଯୋଜନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଲକ୍ଷ୍ୟ ଧାର୍ଯ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳି ଆଲୁଅରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ଅର୍ଥରାଶି ପ୍ରଦାନ କରି କେନ୍ଦ୍ର ସରକାର 4,31,000 କୋଟି ଟଙ୍କା ବାଟମାରଣାକୁ ରୋକିପାରିଛନ୍ତି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4,00,000 କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ 2014 ମସିହା ପୂର୍ବରୁ 2,00,000 କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12,00,000 କୋଟି ଟଙ୍କାରୁ ଅଧିକ ହୋଇଛି। ରାଷ୍ଟ୍ରର ବିକାଶ, ଶାନ୍ତି ଓ ପରିବେଶକୁ ସ୍ୱଚ୍ଛ ଓ ସନ୍ତୁଳିତ ରଖିବା କ୍ଷେତ୍ରରେ କାର୍ଯ୍ୟ ଓ ଦୂରଦୃଷ୍ଟିକୁ ଗୁରୁତ୍ୱ ଦେଇ 32ରୁ ଅଧିକ ରାଷ୍ଟ୍ର ସେମାନଙ୍କର ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ପ୍ରଦାନ କରିଛନ୍ତି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,
1: ଆଜି କେନ୍ଦ୍ର ସରକାରଙ୍କର ନିରନ୍ତର ସ୍ୱଚ୍ଛ ସେବା, ସୁଦୃଢ଼ ଶାସନ ଏବଂ ବ୍ୟାପକ ଗରିବ କଲ୍ୟାଣ ଅଭିଯାତ୍ରାର 12 ବର୍ଷ ଏବଂ ତୃତୀୟ ପାଳିର 2ଟି ଅସାଧାରଣ ସଫଳ ବର୍ଷ ଆଜି ପୂରଣ ହୋଇଛି। ଆଜି ମୋଦିଜୀଙ୍କ ଦୂରଦୃଷ୍ଟି ଯୋଗୁଁ ବିଶ୍ୱ ସପ୍ଲାଇ ଚେନ୍ରେ ଅସ୍ଥିରତା ସତ୍ତ୍ୱେ ଗତ 2025-26 ଆର୍ଥିକ ବର୍ଷରେ ଭାରତ 7.7% ଅଭିବୃଦ୍ଧି ହାର ହାସଲ କରିପାରିଛି। ଦେଶର ମଜବୁତ ଭିତ୍ତିଭୂମି, ମ୍ୟାନୁଫ୍ୟାକ୍ଚରିଂ, ଉନ୍ନତ ସେବା କ୍ଷେତ୍ର, ସୁଦୃଢ଼ ଡିଜିଟାଲ ଇକୋସିଷ୍ଟମ, ଇଏ ହେଉଛି ଏହାର ପ୍ରକୃତ ଜ୍ୱଳନ୍ତ ଉଦାହରଣ।
0: ମାଲକାନଗିରି ଜିଲ୍ଲାର ମାଥିଲି ଗ୍ରାମ ଅନ୍ତର୍ଗତ କିରିମିଟି ଓ କଟୁଆପଦର ଗ୍ରାମ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ରଖିଥିବା ବିପୁଳ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି। ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପଚରାଉଚରା ବେଳେ ଏହି ଅସ୍ତ୍ରଭଣ୍ଡାର ସମ୍ପର୍କରେ ସୂଚନା ପାଇ ଆଜି ଭିଡିଏଫ୍ ଏବଂ ବିଏସ୍ଏଫ୍ ପକ୍ଷରୁ ତଲାସୀ ଅଭିଯାନ କରାଯାଇଥିଲା। ସୁରକ୍ଷାକର୍ମୀମାନେ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ସମେତ ରାଇଫଲ, ଡେଟୋନେଟର ଏବଂ ମାଓପୁସ୍ତିକା ଜବତ କରିଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି। ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ସମାଜର ସବୁବର୍ଗର ଲୋକମାନେ

ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେଉଥିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ନ୍ୟାୟ ସମ୍ମାନ ଓ ଆଦିବାସୀ ସମୁଦାୟର ଅଧିକାର ପାଇଁ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସଂଘର୍ଷ ଆଜି ମଧ୍ୟ ପରବର୍ତ୍ତୀ ପିଢ଼ିମାନଙ୍କୁ ପ୍ରେରଣା ଦେଇଆସୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଜନଜାତି ଜନନାୟକ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶ ଜନଜାତି ସମ୍ପ୍ରଦାୟଙ୍କ ସହିତ ଦେଶର ଯୁବପିଢ଼ିଙ୍କ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ। ଓଡ଼ିଶା ବିଧାନସଭା ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବାଚସ୍କତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କ ଅବଦାନକୁ ସ୍ମରଣ କରିଥିଲେ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଓଡ଼ିଶାର ବିକାଶରେ ନନ୍ଦିନୀ ଶତପଥୀଙ୍କ ଅବଦାନ ଅତୁଳନୀୟ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଶ୍ରୀ ସାମନ୍ତରାୟଙ୍କ ପକ୍ଷରୁ ଦାଖଲ ହୋଇଥିବା ଚାରିସେଟ୍ ନାମାଙ୍କନ ପତ୍ର କାଏମ ରହିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ବୌଦ୍ଧ ଜିଲ୍ଲାରେ ସୌରଶକ୍ତିର ବ୍ୟାପକ ପ୍ରସାର ଏବଂ ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ମଡେଲ ସୋଲାର ଭିଲେଜ୍ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏବଂ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇଚରଣ ଡାଙ୍ଗଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଶ୍ରେଷ୍ଠ 10ଟି ଗ୍ରାମକୁ ଚିହ୍ନଟ କରାଯାଇଛି। ଆଗାମୀ 6 ମାସ ମଧ୍ୟରେ ଗ୍ରାମଗୁଡ଼ିକ ମଧ୍ୟରୁ ସର୍ବୋକୃଷ୍ଟ ପ୍ରଦର୍ଶନ କରିଥିବା ଗ୍ରାମକୁ ମଡେଲ ସୋଲାର ଭିଲେଜ୍ ଭାବେ ଚୟନ କରାଯାଇ 1 କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସଚେତନତା ସହ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅଂଶଗ୍ରହଣକାରୀମାନେ ବେଳାଭୂମି ପରିସରରୁ ପ୍ଲାଷ୍ଟିକ୍, ବର୍ଜ୍ୟବସ୍ତୁ ଓ ଅନ୍ୟାନ୍ୟ ଆବର୍ଜନା ସଂଗ୍ରହ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏସ୍ଆଇଆର୍ ସମ୍ପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ ବିଏଲ୍ଓଙ୍କ ସମେତ ଇସିଆଇ ଏନ୍ଇଟି ଆପ୍ କିମ୍ବା ଟୋଲ୍ ଫ୍ରି ନମ୍ଘର 1950ର ସାହାଯ୍ୟ ନେବା ପାଇଁ ସଚେତନତାମୂଳକ ବାର୍ତ୍ତା ଦିଆଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧି ଷ୍ଟାଡିୟମରେ କବାଡ଼ି ଚାମ୍ପିୟନ୍ସିପ୍ର ସେମିଫାଇନାଲ୍ ଆୟୋଜିତ ହୋଇଛି। ସେମିଫାଇନାଲ୍ରେ ଉଭୟ ଅନ୍ତଃ 16 ବର୍ଷୀୟ ବାଳକ ଓ ବାଳିକା ବର୍ଗର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି। 4ଟି ଜୋନ୍ରେ ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ ବ୍ରହ୍ମପୁର ଜୋନ୍ ବାଳକ ବର୍ଗରେ ସୁନ୍ଦରଗଡ଼, ବାଲେଶ୍ୱର, ନୟାଗଡ଼ ଓ ଗଞ୍ଜାମ ଦଳ ଏବଂ ବାଳିକା ବର୍ଗରେ ସମ୍ବଲପୁର, ପୁରୀ, ଅନୁଗୁଳ ଓ ଗଞ୍ଜାମ ଦଳ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3ରୁ 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଲଗାତାର ଭାବେ ବଙ୍ଗୋପସାଗରରୁ ବାଦଲ ଓଡ଼ିଶା ଦେଇ ଅନ୍ୟ ରାଜ୍ୟକୁ ଯାଉଥିବାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ପାଗ ଅନୁକୂଳ ଥିବାରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି ଏବଂ ଗୁଳୁଗୁଳି ଜାରି ରହିଛି, ଯାହାର ପ୍ରଭାବ ମୌସୁମୀ ବାୟୁକୁ ଅଗ୍ରସର ପାଇଁ ଅଧିକ ପ୍ରୋତ୍ସାହନ ଦେଉଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ

ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟରେ ଆଗାମୀ 3-4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ମା ହେଉଛି ଧରଣୀ ସ୍ୱରୂପା। ଆମେ ଯେମିତି ଧରିତ୍ରୀକୁ ହାଣୁଛୁ ଖେଳୁଛୁ, ତା ଉପରେ ନାଚକୁଦ କରୁଛୁ, ଡିଆଁ ଡେଇଁ କରୁଛୁ, ଖେଳ କସରତ କରୁଛୁ, ସେ ଉଙ୍କି ଚୁମ୍ପ ଦେଲେ ପାଟି ଫିଟଉ ନାହିଁ। ସେହିପରି ମା ଅଝଟ ପିଲାର ସବୁ ଅଳି ଅର୍ଦ୍ଦଳି ସହିନିଏ। ମାର ପଣତକାନି ଠାରୁ ଆଉ ବଡ଼ କିଛି ବି ନାହିଁ। ମାର ସ୍ନେହ ମମତା ସତରେ ସ୍ୱର୍ଗଠାରୁ ମଧ୍ୟ ଆହୁରି ବଡ଼।

ଯାହାର ସ୍ନେହ ଶ୍ରଦ୍ଧାର ତୁଳନା ନାହିଁ, ଯିଏ ମମତାମୟୀ, ଯିଏ କରୁଣାମୟୀ, ଯିଏ ଅଭୟ ପ୍ରଦାନକାରୀ, ଯାହାର ହୃଦୟର କୋମଳତା ଫୁଲଠାରୁ ଆହୁରି କୋମଳ। ମା ଏମିତି ଏକ ଶବ୍ଦ ଯେଉଁ ଶବ୍ଦର କଳ୍ପନା ନାହିଁ, ଯେଉଁ ଶବ୍ଦର ତୁଳନା ନାହିଁ। ସେଇ କରୁଣାମୟୀ ମାଆର କୋଳରେ ଥରେ ମଥା ଥୋଇଦେଲେ ଦୁଃଖ କଷ୍ଟ ଆପେ ଆପେ ସତେ ଯେମିତି ଦୂର ହୋଇଯାଏ। ଯେଉଁ ଘରେ ମା ଡାକ ନଥାଏ ସେ ଘର ଯେ ଶ୍ମଶାନ ବୁଲାଏ।

ଏ ପୃଥିବୀରେ ଭଗବାନ ସୃଷ୍ଟି କରିଥିବା ସମସ୍ତ ସୁନ୍ଦର ଦ୍ରବ୍ୟ ଠାରୁ ବୋଧହୁଏ ମା ହେଉଛି ସବୁଠାରୁ ସୁନ୍ଦର। ମା ଡାକରେ ଭରି ରହିଛି ମଧୁଠାରୁ ବେଶୀ ମଧୁରତା, ଯା ରକ୍ତର ସ୍ୱାକ୍ଷର ଆମରି ଦେହରେ ବୋଳି ହୋଇ ଆମେ ଆମର ପରିଚୟ ପାଇଲୁ, ଯାର ପଣତ ଧରି ଆମେ ଚାଲିବା ଶିଖିଲୁ। କଥାରେ ଅଛି, ପୁତ୍ର କୁପୁତ୍ର ହୋଇପାରେ କିନ୍ତୁ ମାତା କୁମାତା ହୋଇପାରେ ନା। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାତ୍ ଅପି ଗରିୟସୀ, ସ୍ୱର୍ଗଠାରୁ ମଧ୍ୟ ବଡ଼ ଆମରି ମା।

ଯେଉଁଠି ସମ୍ପର୍କର ଆରମ୍ଭ ଆଉ ଯେଉଁଠି ସମ୍ପର୍କର ଶେଷ, ସେଇ ସମ୍ପର୍କ ହେଉଛି ମା। ମା ହେଉଛି ଆମର ଜନ୍ମଦାତା, ଆମର ପ୍ରଥମ ଶିକ୍ଷକ। ସେଇଥିପାଇଁ ତ କୁହାଯାଏ ଭଗବାନ ସମସ୍ତ ପ୍ରାଣୀ ଜଗତଙ୍କୁ ଉଦ୍ଧାର କରିବା ପାଇଁ ସବୁ ଜାଗାରେ ସବୁ ପରିସ୍ଥିତିରେ ନିଜେ ଉପସ୍ଥିତ ରହିପାରିବେ ନାହିଁ ବୋଲି ସେ ମାଆକୁ ସୃଷ୍ଟି କଲେ। ସେ ମା ହେଉ ପଶୁର ମା, ପକ୍ଷୀର ମା, ଅବା ମନୁଷ୍ୟର ମା, ମା ତ ମା।

ଆଜିର ଏଇ ବ୍ୟସ୍ତବହୁଳ ବସ୍ତୁବାଦୀ ଦୁନିଆରେ ସବୁଠାରୁ ବଡ଼ ସମ୍ପତ୍ତି ଯାହାକୁ କି କୌଣସି ପରିସ୍ଥିତିରେ ଆମେ ହରାଇଦେବା ଉଚିତ ନୁହେଁ, ସେ ହେଉଛି ମା। ନିଜେ ଦୁଃଖରେ ରହି ଯିଏ ଆମକୁ ହସାଏ ସେ ହେଉଛି ମା। ନିଜେ ଭୋକରେ ରହି ଯିଏ ଆମ ପେଟକୁ ଦାନା ଦିଏ ସେ ହେଉଛି ମା। ଯାର ମମତାରୁ ଝରି ପଡ଼େ ସାତ ସାଗରର ଟୋପା ଟୋପା ଅମୃତ ଧାରା। ଗର୍ଭ ଯନ୍ତ୍ରଣା ସହିବା ଠାରୁ ଆରମ୍ଭ କରି ଗର୍ଭସ୍ଥ ଶିଶୁର ଗୁଇଁଠା ବାହାର ଖାଇବା ଯାଏ, ତାକୁ ଲାଳନ ପାଳନ କରି ଦୁନିଆର ଆଲୋକ ଦେଖାଇବା ଠାରୁ ଆରମ୍ଭ କରି ଓଷା ବାର ବ୍ରତ କରି ତାର ଶୁଭ ମନାସି ତାକୁ ଦୁନିଆ ଦାଣ୍ଡରେ ପରିଚିତ କରାଇବା ପର୍ଯ୍ୟନ୍ତ ଏହି କଠିନ ଭାରକୁ ନିଜ କାନ୍ଧ ଉପରେ ନ୍ୟସ୍ତ କରିଥାଏ ଆମରି ମା। ହଁ, ମା ସିଏ ଆମରି ମା। ଶୁଣିଲେ ଗୀତି କଥା ମା ଆମରି ମା। ଏବେ ଆଜି ତ ସମୟ ହେଇଯାଇଛି। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା? ଚିଠି ଲେଖିବାକୁ ଜମା ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ ନମ୍ବର 7570002। ତେବେ ଆଜି ପାଇଁ ଏଇଠି ରହୁଛୁ। ନମସ୍କାର।

ସତାନ୍ତ ଶୁଣନ୍ତୁ, ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ସୂଚନା। ସାରା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା 45 ଡିଗ୍ରୀ ସେଣ୍ଟିଗ୍ରେଡ୍ ପାର କଲାଣି। ତେଣୁ ଆମେ ସମସ୍ତେ କେମିତି ସତର୍କ ରହିବା ଓ ସୁସ୍ଥ ରହିବା ସେଥିପ୍ରତି କିଛି ପଦକ୍ଷେପ ନେବା ନିହାତି ଜରୁରୀ। ଦିନ 11 ଠାରୁ ଅପରାହ୍ନ 3 ପର୍ଯ୍ୟନ୍ତ ପ୍ରବଳ ଖରା ହେଉଛି, ତେଣୁ ଏହି ସମୟ ମଧ୍ୟରେ ଆମେ ଘରେ ରହିବା ପାଇଁ ଚେଷ୍ଟା କରିବା। ଯଦି ନିହାତି ଦରକାର ପଡ଼େ ତାହେଲେ ଆମେ ସୂତା ଲୁଗା ପିନ୍ଧିବା, ପାଦରେ ଚପଲ, ମୁଣ୍ଡରେ ଗାମୁଛା, କଳା ଚଷମା ବ୍ୟବହାର କରିବା, ସାଙ୍ଗରେ ଥଣ୍ଡା ପାଣି ନେବା, ଛତା ବ୍ୟବହାର କରିବା, ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା, ଭୋକରେ ରହିବା ନାହିଁ, ପଖାଳ ତୋରାଣି, ଓଆର୍ଏସ୍ ଦ୍ରବଣ, ଚିନି ଲୁଣ ସର୍ବତ, ଲେମ୍ବୁ ସର୍ବତ, ଘୋଳ ଦହି, ଆଖୁ ରସ, ପଇଡ଼ା ପାଣି ଇତ୍ୟାଦି ପିଇପାରିବା, ଥଣ୍ଡା ପାନୀୟଠୁ ଦୂରେଇ ରହିବା, ପରିବାରରେ ଛୋଟ ଛୁଆ, ବୟସ୍କ ଲୋକ, ଗର୍ଭବତୀ ମା, ରୋଗୀମାନଙ୍କୁ ବିଶେଷ ଧ୍ୟାନ ଦେବା, ଅତ୍ୟଧିକ ପରିଶ୍ରମ କରିବା ନାହିଁ, ହାଲିଆ ଲାଗିଲେ ବିଶ୍ରାମ ନେବା, ଯଦି ନିହାତି ଅସୁବିଧା ଲାଗେ ତାହେଲେ ତୁରନ୍ତ ଡାକ୍ତରଖାନାକୁ ଯିବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା। ସୂଚନାଟି ଏତିକିରେ ଶେଷ ହେଲା।

ସମ୍ପର୍କରେ ସୂଚନା। ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି ହେଲୋ ବାରିପଦା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4-5 ମଧ୍ୟରେ ଆମକୁ କଲ୍ କରନ୍ତୁ। ଆମ ଟେଲିଫୋନ୍ ନମ୍ବର ହେଉଛି 06792254105। ସୂଚନାଟି ଏତିକିରେ ଶେଷ ହେଲା।

ଶ୍ରୋତାବନ୍ଧୁ ଶୁଣନ୍ତୁ, ମ୍ୟାଲେରିଆ ନ ହେବାର ଉପାୟ ସମ୍ପର୍କରେ ସୂଚନା। ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଓ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରାନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ, ପରିବେଶ ପରିଷ୍କାର ରଖନ୍ତୁ। ସୂଚନାଟି ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର। ଶ୍ରୋତାବନ୍ଧୁ, ଏଇଠି ରଖୁଛୁ ଆଜିର ସୂଚନା ସମ୍ବାଦର କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର

0: କୁଚୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ବିଜ୍ଞାପନ ପରେ
2: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ଷ ସୋଲାର ପାୱର ସେ ବିଜଲି ବିଲ ଜିରୋ କରନେ କା ଭି ହେ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି, ଆଉ ମୋର ବିଜୁଳି ବିଲ ଜିରୋ ଆସୁଛି। ଆପଣ ବି ଲଗାନ୍ତୁ।
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି, କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ସେବା, ସୁଶାସନ ଏବଂ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି ବୋଲି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଭାରତ ବିକାଶ ପଥରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି। ପୂର୍ବରୁ ନିର୍ମଳ ଗ୍ରାମ ଯୋଜନାକୁ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଧାର୍ଯ୍ୟ ଲକ୍ଷ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳିରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4 ଲକ୍ଷ କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ 2014 ପୂର୍ବରୁ 2 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12 ଲକ୍ଷ କୋଟି ଟଙ୍କା ଅଧିକ ହୋଇଛି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି।
1: आप ई कोर्ट प्लेटफॉर्म पे एक ऐप बनाई और वहां जैसे ही अपलोड करोगे मजिस्ट्रेट साहब का आदेश, तो वो ई प्रिजन प्लेटफॉर्म पे ऑटोमेटिकली आ जाएगा। तो जो जेल का सुपरिटेंडेंट है वो उसको देख लेगा कि ये कैदी कोर्ट से छूट गया और वो उसी दिन 5-10 मिनट में ही उस कैदी को छोड़ देगा। तो ये ईज ऑफ लिविंग नहीं है, ये रूल ऑफ लॉ का सम्मान नहीं है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ନିରନ୍ତରତା, ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର 12 ବର୍ଷ ଏବଂ ତୃତୀୟ ପାଳିର 2ଟି ସଫଳ ବର୍ଷ ପୂର୍ଣ୍ଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଲୋକସେବା ଭବନରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାଝୀ କହିଛନ୍ତି, କେନ୍ଦ୍ର ଓ ରାଜ୍ୟର ଅଭିନବ ଡବଲ ଇଞ୍ଜିନ୍ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ତଥା ଐତିହାସିକ ଶିଖର ଛୁଇଁଛି। 2020 କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ ଅଭିଯାନ ମାଧ୍ୟମରେ ବିଶ୍ୱର ଅନେକ ରାଷ୍ଟ୍ରକୁ ସହାୟତାର ହାତ ବଢ଼ାଇ ଭାରତ ଆଜି ବିଶ୍ୱବନ୍ଧୁ ଭାବେ ଉଭା ହୋଇଛି। ୟୁକ୍ରେନ୍ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଂକଟ ସତ୍ତ୍ୱେ ଦେଶ ଆଜି 7-9% ଅଭିବୃଦ୍ଧି ହାର ସହ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଉଭୟ ଶକ୍ତି ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ଶ୍ରୀ ମାଝୀ କହିଛନ୍ତି।
2: ଯଦି ଆମେ ବିକାଶ କ୍ଷେତ୍ରରେ ଦେଖିବା, ଟେକ୍ନୋଲୋଜି କ୍ଷେତ୍ରରେ ଦେଖିବା, ଶକ୍ତି କ୍ଷେତ୍ରରେ ଦେଖିବା, ତାହେଲେ ଆଜି ଉଭୟ ଉର୍ଜା ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ଆଡ଼କୁ ଯାଉଛି। ଯେଉଁ ଲକ୍ଷ୍ୟ 2030 ସୁଦ୍ଧା ହାସଲ କରିବାର ଥିଲା ତାହାକୁ ଆମେ 5 ବର୍ଷ ପୂର୍ବରୁ ଅର୍ଥାତ 2025 ସୁଦ୍ଧା ଏ ହାସଲ ଆମେ ଆଜି କରିପାରିଛୁ। 100% ଦେଶର ସମୁଦାୟ ଉତ୍ପାଦନ କ୍ଷମତାର 50%ରୁ ଅଧିକ ପ୍ରାୟ 267 ଗିଗାୱାଟ ଏବେ ସୌର ଏବଂ ବାୟୁ ଶକ୍ତି ଭଳି ଅକ୍ଷୟ ଶକ୍ତିରୁ ଭାରତ ଉତ୍ପାଦନ କରିକି ଆଜି ଆତ୍ମନିର୍ଭର ଭାରତ ଆଡ଼କୁ ଗତିରେ ବଢ଼ି ଚାଲିଛି।
0: କେନ୍ଦ୍ର ସରକାରଙ୍କ ଉଚ୍ଚକୋଟୀର ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନ, ରାଜ୍ୟ ସରକାରଙ୍କର ନିଷ୍ଠାପର କର୍ମଠ କାର୍ଯ୍ୟଶୈଳୀ ଏବଂ ଜନସାଧାରଣଙ୍କର ସକ୍ରିୟ ସହଯୋଗ ପାଇଁ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି। 2047 ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାର 2036 ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଏବଂ ବିକଶିତ ଓଡ଼ିଶା ଗଠନ ଲାଗି ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଥିବା ପୁନଃ ନିଟ୍ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ସଠିକ୍ ଭାବେ ପହଞ୍ଚିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଟି ରୋକିବା ପାଇଁ ସରକାର ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରୁଛନ୍ତି। ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସାମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସାମୁଣ୍ଡା ଜଳ ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ଦୀଘା ଜଗନ୍ନାଥ ଧାମ ବଦଳରେ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏ ନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ଏହାଦ୍ୱାରା ବିଶ୍ୱବ୍ୟାପୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତଙ୍କ ପାଇଁ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଭାବନାତ୍ମକ ମହତ୍ତ୍ୱ ବହନ କରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପିଏମ୍ଏସ୍ଏମ୍ଏ ମାଧ୍ୟମରେ ଗର୍ଭବତୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ନଡ୍ଡା କହିଛନ୍ତି, ଗର୍ଭବତୀ ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ଦେଶରେ ମାତୃ ମୃତ୍ୟୁହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 2016 ଜୁନ୍ ମାସରେ ଆରମ୍ଭ ହୋଇଥିବା ପିଏମ୍ଏସ୍ଏମ୍ଏ ଯୋଜନା ସୁରକ୍ଷିତ ମାତୃତ୍ୱ ଲାଭ ପାଇଁ ଏକ ପ୍ରମୁଖ ପଦକ୍ଷେପ। ପ୍ରତ୍ୟେକ ମାସର 9 ତାରିଖରେ ସମସ୍ତ ଗର୍ଭବତୀ ମହିଳାଙ୍କୁ ମାଗଣାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି। ବିପଦପୂର୍ଣ୍ଣ ଗର୍ଭଧାରଣ, ପ୍ରାରମ୍ଭିକ ଚିହ୍ନଟ ଏବଂ ତୁରନ୍ତ ପରିଚାଳନାକୁ ସହଜ କରି ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପିଏମ୍ଜି ଏବଂ ପ୍ରଗତି ଅଧୀନରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଡ଼କ, ସେତୁ, ଜନଉପଯୋଗୀ ଭିଭିଭୂମି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଏବଂ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏସ୍ଆଇଆର୍ ପ୍ରକ୍ରିୟା ପରିଚାଳନା, ଅନ୍ଲାଇନ୍ ଫର୍ମ ପୂରଣ ଆଦି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଏସ୍ଆଇଆର୍ କାର୍ଯ୍ୟକ୍ରମ ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରିବ। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 7,14,700 ଭୋଟରଙ୍କ ମଧ୍ୟରୁ 70% ଲୋକଙ୍କୁ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସୂଚନା ଦେଇଛନ୍ତି। ଜିଲ୍ଲାରେ ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଗରିବ କଲ୍ୟାଣର 12 ବର୍ଷ ଉପଲକ୍ଷେ ଆୟୋଜିତ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ଶ୍ରୀ ପଣ୍ଡା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ଆଗାମୀ 24 ଘଣ୍ଟା ପାଇଁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ, ଦୀଘା ଶ୍ରୀ ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ

0: ଶ୍ରୋତାବନ୍ଧୁ ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:00। ଶ୍ରୋତାବନ୍ଧୁ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ଅଛନ୍ତି ମହେନ୍ଦ୍ରନାଥ ମୁର୍ମୁ। ଆଜି ଶୁଣନ୍ତୁ କଲ ସମ୍ପ୍ରଦାୟର ଗୀତ।
1: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ କହ୍ଲ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ମଧୁସୂଦନ ବିରୁଆ ଏବଂ ତାଙ୍କର ସାଥୀ କଳାକାରମାନେ। ସକାଳ ସୂର୍ଯ୍ୟ ଉଦୟ ହୋଇ ତାର ସୁନେଲି କିରଣ ପର୍ବତ ଶିଖରେ ପଡ଼ି ପ୍ରତିଫଳିତ ହୋଇ କାନ୍ଥ ଦେହରେ ବାଜି ଶୋଭା ପାଉଛି।

ମଧୁସୂଦନ ବିରୁଆ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଅଙ୍କୁରା ବାଗେ, ସୁକୁରାମ ସିଂକୁ, ତୁରୀ ବିରୁଆ, ସର୍ବେଶ୍ୱର ବିରୁଆ, ପୂର୍ଣ୍ଣଚନ୍ଦ୍ର ବିରୁଆ, ଲକ୍ଷ୍ମୀ ବାଗେ, କୁମୁଦିନୀ ବିରୁଆ ଏବଂ

ଶ୍ରୋତା ବନ୍ଧୁ, ଏଇଟାକୁ ଆଜି ରାଧିବା ସଙ୍ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆ ବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଭିଭିଜିରାମଜି ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଶ୍ଚନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ. ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ. କୃଷି ଉତ୍ପାଦନରେ ପରିବର୍ତ୍ତନଶୀଳ ପାଣିପାଗର ପ୍ରଭାବ ଓ ମୁକାବିଲା ନେଇ ବ୍ରିକ୍ସ କୃଷି ସମ୍ମିଳନୀରେ ଆଲୋଚନା. ଏବଂ ଶ୍ରୀଲଙ୍କାର ଦାମ୍ବୁଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ. ପ୍ରଧାନମନ୍ତ୍ରୀ ଭାବେ ଏନ୍ଡିଏ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ମସିହା ଜୁନ୍ ମାସ 9 ତାରିଖରେ ଶପଥ ଗ୍ରହଣ କରିଥିଲେ. ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି, ଭିଭିଭୂମି ବିକାଶ, ସମାଜ କଲ୍ୟାଣ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି. ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ 1 ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି. ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରିଚାଲିଛନ୍ତି. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚପାରିବ ସେ ନେଇ ଉଦ୍ୟମ କରାଯାଇଛି. ଶ୍ରୀ ସିଂହ କହିଛନ୍ତି, ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସୁସମୁନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି. ମନରେଗାରୁ ବିକଶିତ ଭାରତ, ଗ୍ରାମୀଣ ରୋଜଗାର ଏବଂ ଆଜୀବିକା ମିଶନ ଭିଭିଜିରାମଜୀକୁ ସୁଗମ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଶ୍ଚନ ପ୍ରସ୍ତାବ ଦେଇଛନ୍ତି. ନୂଆଦିଲ୍ଲୀରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଗ୍ରାମୀଣ ବିକାଶ ମନ୍ତ୍ରୀମାନଙ୍କ ସହିତ ଆବାସୀ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି, ଭିଭିଜିରାମଜୀ ଯୋଜନା ଆସନ୍ତା ମାସ 1 ତାରିଖରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ. 26ଟି ରାଜ୍ୟ ପାଇଁ ଏହି ଯୋଜନାରେ ବଜେଟ୍ ବ୍ୟବସ୍ଥା କରାଯାଇଛି. ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ମିଜୋରାମରେ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି. କୌଣସି ରାଜ୍ୟର ଆବଶ୍ଚନ ହ୍ରାସ କରାଯାଇନାହିଁ, ବରଂ ଗତ ବର୍ଷ ତୁଳନାରେ ବଜେଟ୍ ଆବଶ୍ଚନ 40% ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି. କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଥିବା ପୁନଃ ନିଟ୍ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି. ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରତିଷ୍ଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି.
1: ସଭି ରାଜ୍ୟ କି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର ଲିଖା ହେ ଉନକି ପହିଲେ ବି ସହଯୋଗ ରହା ହେ ଇସ୍ ବାତ ଥୋଡ଼ା ଔର ଭି ଧ୍ୟାନ ଦିଆ ଯାଏ ଇସ୍ ବିଚ୍ ମେ ଅନେକ ରାଜ୍ୟ କି ମୁଖ୍ୟମନ୍ତ୍ରୀ ଅପନେ ରାଜ୍ୟ କି ଡିଜି ଔର ଚିଫ୍ ସେକ୍ରେଟରୀ କି ଉପସ୍ଥିତି ମେ ଡିଷ୍ଟ୍ରିକ୍ଟ କଲେକ୍ଟର କି ମିଟିଂ ଏସ୍ପି କି ମିଟିଂ ରାଉଣ୍ଡ ଶୁରୁ କିଏ ହେ ଇସ୍ମେ ଏମିତି ହେ କି ଡିଜି ସ୍ୱୟଂ ବି ୟହାଁ ସେ ଅନଲାଇନ୍ ଜୁଡ଼ତେ ହେ ଅନେକ ରାଜ୍ୟ କି ମିଟିଂ ହୋଗି ଆଜ ଜିସେ ବିହାର କି ମିଟିଂ ଥା ଆନେ ବାଲେ ଦିନ ମେ ଭାରତ ସରକାର କି ଗୃହ ସଚିବ ବି ଉସପେ ଏକ ଉଚ୍ଚସ୍ତରୀୟ ମିଟିଂ ଦେନେ ବାଲେ ହେ
0: ମନ୍ତ୍ରୀ କହିଛନ୍ତି, ଏହି ପ୍ରକ୍ରିୟାରେ ଜଡ଼ିତ ଆହ୍ୱାନର ମୁକାବିଲା ପାଇଁ ଗୁଇନ୍ଦା ସଂସ୍ଥା ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସମେତ ସମସ୍ତ ସାଇବର ସୁରକ୍ଷା ସମ୍ବଳକୁ ନିୟୋଜିତ କରାଯାଇଛି. ଦିଲ୍ଲୀର ଏକ ଅଦାଲତ ଆଜି ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାର ଅଭିଯୁକ୍ତ ମନୀଷା ୱାଘମାରେଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି. ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ଯୁକ୍ତି ଶୁଣିବା ପରେ ଦିଲ୍ଲୀର ରାଉସ ଆଭେନ୍ୟୁ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ଏଲ୍ପିଏମ୍ଏସ୍ ବିନିମୟକୁ ଉଦ୍ଘାଟନ କରିଛନ୍ତି. ଏହା ଭାରତର ସ୍ଥଳସୀମାରେ କାର୍ଗୋ ପ୍ରକ୍ରିୟାକରଣ ଏବଂ ଯାତ୍ରୀମାନଙ୍କ ଯାତାୟାତକୁ

0: ଡିଜିଟାଲାଇଜ୍ ତଥା ସୁବ୍ୟବସ୍ଥିତ କରିବ। ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ଏକ ଆଧୁନିକ ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳିତ ସୀମା ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ମଞ୍ଚ ବିକଶିତ ଭାରତ 2047ର ସଂକଳ୍ପ ସହିତ ଯୋଡ଼ି ହୋଇ ରହିଛି। ଏହା ବାଣିଜ୍ୟ ସୁବିଧା, ଯୋଗାଯୋଗ ଏବଂ ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବ।
1: हमारी स्मार्ट बॉर्डर की संकल्पना में लैंड पोर्ट अथॉरिटी का बहुत बड़ा योगदान आने वाले दिनों में। ये जो लैंड पोर्ट मैनेजमेंट सिस्टम और स्मार्ट बॉर्डर की संकल्पना, ये दो मिलकर एक प्रकार से अभेद और सुरक्षित बॉर्डर का निर्माण करेंगे, इसमें मेरे मन में कम से कम कोई शंका नहीं है।
0: ଶ୍ରୀ ଶାହା ଗୁରୁତ୍ୱାରୋପ କରି କହିଥିଲେ, ସରକାର ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ସୀମା ସୁରକ୍ଷାକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧ। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ବିଶ୍ୱବ୍ୟାପୀ କୃଷି କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ ଆଲୋଚନା ପାଇଁ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜି ବ୍ରିକ୍ସ କୃଷି ସମ୍ମିଳନୀ ଆରମ୍ଭ ହୋଇଛି। ସମ୍ମିଳନୀରେ 21ଟି ଦେଶର ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ବ୍ରିକ୍ସରେ ଅଧ୍ୟକ୍ଷତା କରୁଥିବା ଭାରତ ଏହି କୃଷି ସମ୍ମିଳନୀର ଆୟୋଜନ କରୁଛି। ସମ୍ମିଳନୀର ପ୍ରଥମ ଦିନରେ ଆଜି କୃଷି କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କୃଷି ସମ୍ପର୍କିତ ବିଭିନ୍ନ ଆହ୍ୱାନଗୁଡ଼ିକର କାରଣ ଉପରେ ଆଲୋଚନା କରାଯାଇଥିଲା। ସମଗ୍ର ବିଶ୍ୱର କୃଷକମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ପରିବର୍ତ୍ତନଶୀଳ ପାଣିପାଗ ଏବଂ ପ୍ରାକୃତିକ ବିପର୍ଯ୍ୟୟ କିପରି କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି ଏବଂ ଏହାର ମୁକାବିଲା ପାଇଁ କିଭଳି ଭାବେ ଅଧିକ ସହନଶୀଳ କୃଷି ପ୍ରଣାଳୀ ପ୍ରସ୍ତୁତ କରିବା ନେଇ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର କୃଷି ବିଶେଷଜ୍ଞମାନେ ନିଜ ନିଜର ମତାମତ ରଖିଥିଲେ। ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, କୃଷି ବାଣିଜ୍ୟ, ଜଳବାୟୁ, ଅନୁକୂଳ କୃଷି ଅଭ୍ୟାସ ଏବଂ କୃଷି କ୍ଷେତ୍ରରେ ନବସୃଜନ ଉପରେ ବ୍ୟାପକ ଆଲୋଚନା ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମଧ୍ୟରେ ଦୃଢ଼ ସହଯୋଗ ସୃଷ୍ଟି କରିବା ଏବଂ ସହଭାଗିତା ମାଧ୍ୟମରେ ବିଭିନ୍ନ ଆହ୍ୱାନର ସମାଧାନ ଖୋଜିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ PMSMA ମାଧ୍ୟମରେ ଗର୍ଭାବସ୍ଥାରେ ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ଉତ୍ସବର ଶୁଭାରମ୍ଭ କରି ଶ୍ରୀ ନଡ୍ଡା ଏହା କହିଛନ୍ତି। ଗର୍ଭବତୀ ମହିଳା ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଶ୍ରୀ ନଡ୍ଡା କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ମାତୃମୃତ୍ୟୁ ହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ କୁଏତ୍ର ଅମୀର ଶେଖ୍ ମେସାଲ ଅଲ୍ ଅହମ୍ମଦ ଅଲ୍ ଜାବେର ଅଲ୍ ସବାହଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସୁରକ୍ଷା ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ଉତ୍ତେଜନା ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଭୀର ଚିନ୍ତା ପ୍ରକଟ କରିବା ସହ ଯଥାଶୀଘ୍ର ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ଲାଗି ଉତ୍ତେଜନା ହ୍ରାସ, ଆଲୋଚନା ଏବଂ କୂଟନୀତିର ଆହ୍ୱାନକୁ ଦୋହରାଇଥିଲେ। କୁଏତ୍ରେ ରହୁଥିବା ଭାରତୀୟମାନଙ୍କ ନିରନ୍ତର କଲ୍ୟାଣ ଓ ସୁରକ୍ଷା ପ୍ରତି ବ୍ୟକ୍ତିଗତ ଧ୍ୟାନ ଦେଇଥିବାରୁ କୁଏତ୍ର ଅମୀରଙ୍କୁ ଶ୍ରୀ ମୋଦି ଧନ୍ୟବାଦ ଜଣାଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଦେଶରେ ଜଳ ସଂରକ୍ଷଣ ଏବଂ ଜଳର ସଠିକ୍ ପରିଚାଳନାକୁ ସୁଦୃଢ଼ କରିବା ଲାଗି ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପର ଆଜି ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଉପରାଷ୍ଟ୍ରପତି କହିଛନ୍ତି, ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ସମେତ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ନମାମି ଗଙ୍ଗେ ଓ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଥିଲା। ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ପୁନଃଭରଣକୁ ସୁଦୃଢ଼ କରିବା ପାଇଁ ନିଆଯାଇଥିବା ଜଳପଞ୍ଚାୟତ ଓ ଜନଭାଗିଦାରୀ ଭଳି ପ୍ରମୁଖ ଯୋଜନାକୁ ମଧ୍ୟ ଶ୍ରୀ ରାଧାକ୍ରିଷ୍ଣନ ପ୍ରଶଂସା କରିଥିଲେ। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କରିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ ଶ୍ରୀଲଙ୍କାର ରଣଗିରି ଦାମ୍ବୋଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତ ଏ ଦଳର ଅଧିନାୟକ ତିଲକ ବର୍ମା ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପଭି ନେଇଥିଲେ। ଭାରତ 50 ରନ୍ରେ 6 ୱିକେଟ୍ ହରାଇ 277 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଏ ଦଳ 48.5 ଓଭରରେ ସମସ୍ତ ୱିକେଟ୍ ହରାଇ 269 ରନ୍ କରିବାକୁ ସକ୍ଷମ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ।

ଜିରାମଜୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ, ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଏବଂ ଶ୍ରୀଲଙ୍କାର ଦାମ୍ବୁଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା।

0: ପରିସ୍ଥିତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଶ୍ରମିକ କଲ୍ୟାଣ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପଞ୍ଜିକୃତ ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ଆଇନ ଅନ୍ତର୍ଗତ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଛି। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ଶିକ୍ଷାଗତ, ମୃତ୍ୟୁକାଳୀନ, ଅନ୍ତ୍ୟେଷ୍ଟିକ୍ରିୟା, ବିବାହ ଏବଂ ପ୍ରସୂତିକାଳୀନ ସହାୟତା ଯୋଗାଇ ଦିଆଯାଉଛି ବୋଲି ମାଲକାନଗିରିର ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ସୂଚନା ଦେଇଛନ୍ତି।
1: ଏହି ସହାୟତା ପାଇବାକୁ ହେଲେ ଶ୍ରମିକ ଭାଇ ଭଉଣୀମାନଙ୍କୁ ଯେକୌଣସି ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଜରିଆରେ ଆବେଦନ କରିବାକୁ ପଡ଼ିଥାଏ। ଏହାପରେ ଶ୍ରମ ବିଭାଗ ପକ୍ଷରୁ ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ପରେ ଶ୍ରମିକ କାର୍ଡ ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାରେ 78,000 ଶ୍ରମିକ ପଞ୍ଜୀକରଣ କରିଥିବା ବେଳେ ସମସ୍ତଙ୍କୁ ବିଭାଗ ପକ୍ଷରୁ ଶ୍ରମିକ କାର୍ଡ ପ୍ରଦାନ କରାଯାଇଅଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାର ମୋଟ 549 ଜଣ ହିତାଧିକାରୀଙ୍କୁ 2,74,39,400 ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ 72 ଜଣ ହିତାଧିକାରୀଙ୍କୁ 2,07,00,000 ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇଅଛି। ଏହା ବ୍ୟତୀତ 66 ଜଣ ହିତାଧିକାରୀଙ୍କୁ 33,00,000 ବିବାହ ସହାୟତା ପ୍ରଦାନ କରାଯାଇଥିବା ବେଳେ 72 ଜଣ ହିତାଧିକାରୀଙ୍କୁ 3,60,000 ଅନ୍ତ୍ୟେଷ୍ଟିକ୍ରିୟା ନିମନ୍ତେ ପ୍ରଦାନ କରାଯାଇଅଛି। ଏଥିସହ 46 ଜଣ ହିତାଧିକାରୀଙ୍କୁ ପ୍ରସୂତିକାଳୀନ ସହାୟତା ପ୍ରଦାନ କରାଯାଇଥିବା ବେଳେ 293 ଜଣ ହିତାଧିକାରୀଙ୍କୁ 26,19,400 ଶିକ୍ଷାଗତ ସହାୟତା ପ୍ରଦାନ କରାଯାଇଅଛି। ଜିଲ୍ଲାର ଯେଉଁ ଶ୍ରମିକ ଭାଇ ଭଉଣୀମାନେ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିନାହାନ୍ତି ସେମାନେ ନିଜକୁ ପଞ୍ଜୀକରଣ କରି ସରକାରଙ୍କର ଏହି ଯୋଜନାର ଲାଭ ଉଠାନ୍ତୁ।
0: ଜିଲ୍ଲାରେ ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଚାଷୀଙ୍କ ସାମାଜିକ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ପ୍ରଥମେ ଅରବିନ୍ଦ ରାଜସିର୍କେ ଗତ 21 ତାରିଖରେ କୋରୁକୁଣ୍ଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ଛେଳି ପାଳନ, ବ୍ରଏଲର ଫାର୍ମିଂ, ହାଚେରୀ, ଗୋଖାଦ୍ୟ ଉଦ୍ୟୋଗ ଏବଂ ଏମ୍କେୟୁୱାଇ ଗୋପାଳନ ୟୁନିଟ୍ର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଦୁଗ୍ଧ ଉତ୍ପାଦନ ବୃଦ୍ଧି, ବଜାର ସଂଯୋଗୀକରଣ ଏବଂ ଗ୍ରାମୀଣ ନିଯୁକ୍ତି ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପୁଲିସ୍ ସାଲେରୀ ପ୍ୟାକେଜ୍ ଅନ୍ତର୍ଗତ ମୃତ ପୁଲିସ୍ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେ ଅରବିନ୍ଦ ରାଜସିର୍କେ, ଏସ୍ପି ବିନୋଦ ପାଟିଲ ଏଚ୍ ଏବଂ ଏସ୍ବିଆଇର ଜୟପୁର ଆଞ୍ଚଳିକ ପରିଚାଳକ ପ୍ରକାଶ ଗ୍ରହଚାର୍ଯ୍ୟ ଯୋଗ ଦେଇଥିଲେ। 5 ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରକୁ 10,00,000 ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ 3 ପରିବାରକୁ 2,00,000 ଲେଖାଏଁ ବୀମା ସହାୟତା ମିଳିଛି। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି। ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ 549 ଜଣ ବିଏଲ୍ଓ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି ଏବଂ ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ଜୁନ୍ 28 ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବା ପରେ ଜୁଲାଇ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ବିକଶିତ ଓଡ଼ିଶା ଭିଜନ 2036-2047 ଅନ୍ତର୍ଗତ ମଡେଲ ଭିଲେଜ୍ ମିଶନ ଓ ସେତୁ ଯୋଜନାର ମିଳିତ ସମୀକ୍ଷା ବୈଠକ ମାଲକାନଗିରିରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ 111 ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମରେ ପରିଣତ କରିବା ସହ ସ୍ୱାଭିମାନ ଅଞ୍ଚଳରେ ରାସ୍ତା, ସେତୁ, ପାନୀୟ ଜଳ, ସେଚନ, ଶିକ୍ଷା ଓ ବିଦ୍ୟୁତ୍ ସୁବିଧାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା 15 ଜୁନ୍ ସୁଦ୍ଧା ବେସ୍ ଲାଇନ୍ ସର୍ଭେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ଚିତ୍ରକୋଣ୍ଡାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଚିତ୍ରକୋଣ୍ଡା ଡ୍ୟାମ୍ରୁ ଡୋରାଘାଟ ଗ୍ରାମ ପର୍ଯ୍ୟନ୍ତ 4 କିଲୋମିଟର ଦୈର୍ଘ୍ୟର ଟ୍ରେକିଂ ରୁଟ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଏସ୍ପି ବିନୋଦ ପାଟିଲ ଏଚ୍ ଏବଂ ଡିଏଫ୍ଓ ସାଇ କିରଣ ଡିଏନ୍ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।

ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ହେଲେ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।

0: ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା?
2: ଜାଣିନ କି ହଁ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
2: ଚାଲ।

ଶ୍ରୋତାବନ୍ଧୁ, ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଆରମ୍ଭ କରୁଛୁ ଚାଷୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ।

ପାଠ ପଢିଛେ ଯେହେତୁ ବାପା ମାଆକୁ ଦେଖେଇବା, ଆମେ ଏତିକି ପଇସା ଇନକମ୍ କରୁଛେ, ସବୁଆଡ଼େ ସେଇ ପ୍ରକାରର କଥାବାର୍ତ୍ତା। ଆମେ ଭଗବାନ ଟିକେ ଜଗନ୍ନାଥଙ୍କୁ ଡାକିଦବା, ତାପରେ କାର୍ଯ୍ୟକ୍ରମକୁ ଯିବା ଆଉ।

0: କଥାରେ ଅଛି, ଚାଷ ଅଛି ଯାହାର କି ଆନନ୍ଦ ତାହାର। ପ୍ରକୃତରେ କେଉଁ ପୁରୁଣା ଦିନରୁ ଆଜି ପର୍ଯ୍ୟନ୍ତ ଆମ ଭାରତ ବର୍ଷରେ ଚାଷକୁ ନିଜର ଜୀବିକା କରି ଅଧିକାଂଶ ଲୋକ ଚଳି ଆସୁଛନ୍ତି। ତେଣୁ ତ କୃଷି ହିଁ ଆମ ଭାରତର ମେରୁଦଣ୍ଡ। ତେଣୁ ଯେଉଁ ଯୁବକ ଭାଇ ଭଉଣୀମାନେ ଏହି ଚାଷକୁ ପାଥେୟ କରି ନିଜର ଜୀବନ ଜୀବିକା ଆରମ୍ଭ କରିଛନ୍ତି, ସେହିଭଳି ନୂତନ ପିଢ଼ିର ଯୁବକମାନଙ୍କ ପାଖକୁ ଆସନ୍ତୁ ଯିବା, ତାଙ୍କ ମୁହଁରୁ ଶୁଣିବା ତାଙ୍କର ଏଇ ଚାଷବାସ ସମ୍ପର୍କିତ କିଛି କଥା। ଆଜ୍ଞା, ଆପଣଙ୍କର ଟିକେ ପରିଚୟ ଦିଅନ୍ତୁ।
1: ମୋ ନାଁ ରାଧାନାଥ ସିଂ, ମୋ ଘରଟା ସାମାକୁଣ୍ଡା ବ୍ଲକର ଶାଳବଣୀ ଗାଁରେ ମୋ ଘର। ମୋ ବାପାଙ୍କ ନାଁ ରଘୁନାଥ ସିଂ, ମାଆଙ୍କ ନାଁ ରେବତୀ ସିଂ। ଯେହେତୁ ପିଲାଟି ଦିନରୁ ଆମେ ଚାଷ ସହିତ ସଂଶ୍ଲିଷ୍ଟ ହେଇକି ରହିଥିଲୁ, ଯଦିଓ ପାଠ ପଢିବା ପାଇଁ ମୁଁ ସୁଦୂର ରାଜସ୍ଥାନ ପର୍ଯ୍ୟନ୍ତ ପଢ଼ାଇଥିଲି, କିନ୍ତୁ ଏ ଚାଷବାସ ଯେଉଁ ପ୍ରୀତି ଥିଲା ଆମର, ସେଇଟା ମୋତେ ଟାଣି ଆଣିକି ପରବର୍ତ୍ତୀ ମୁହୂର୍ତ୍ତରେ ଯେଉଁ ଜ୍ଞାନ କୌଶଳ ଆମେ ବାହାରୁ ଦେଖିଲୁ ଶିଖିଲୁ, ତାକୁ ଏଇଠି ନିଜ ଜମିରେ ଆଡପ୍ଟ କରିବା ପାଇଁ ଭାରି ଇଚ୍ଛା ହେଲା। ସେଇଠୁ ମୁଁ ଚାଷ ଆରମ୍ଭ କରିଥିଲି 2008 ମସିହାରୁ।
0: ତେବେ ରାଜସ୍ଥାନରେ ଯେଉଁ ଆପଣଙ୍କର ଛାତ୍ର ଜୀବନ କଟିଛି ଏବଂ କ'ଣ ପଢୁଥିଲେ ସେଠି?
1: ହଁ, ରାଜସ୍ଥାନର ମୁଁ ଜୟପୁର ସିଟିରେ ମୁଁ CRCରେ ମୁଁ ପାଠ ପଢୁଥିଲି। ସେତେବେଳେ ଯିବା ଆସିବା କରୁଥିଲୁ, ସେତେବେଳେ ପଞ୍ଜାବ ହରିୟାଣାର ଯେଉଁ ଚାଷୀମାନଙ୍କର ଷ୍ଟାଟସ୍, ସେଇଟା ମୋତେ ବହୁତ ଆକୃଷ୍ଟ କରିଥିଲା। ତାପରେ ମୁଁ ସେଇଠି ପଢୁଥିବା ସମୟରେ ମୋତେ ମୋ ମନରେ କାହିଁକିନା ଯେହେତୁ ମୋର ଜିନ୍ରେ ଚାଷ ଥିଲା, ବାପା ମା ଆଗରୁ ଚାଷ କରୁଥିଲେ, ଆମେ ବି ଛୋଟବେଳେ ସେଠୁ ଜଡ଼ିତ ଥିଲୁ, ତ ସେଇଠୁ ମୋର ବି ଇଚ୍ଛା କାହିଁକିନା ହେଲା ନୂଆ ଟେକ୍ନୋଲୋଜି ନୂଆ ଜ୍ଞାନ କୌଶଳ ଆଡପ୍ଟ କରିକି। ଯଦିଓ ମୟୂରଭଞ୍ଜ ଗୋଟେ ଆଦିବାସୀ ଅଧିଷ୍ଠିତ ଅଞ୍ଚଳ, କିନ୍ତୁ ସେହି ଭିତରେ ନିଜକୁ ଚିନ୍ତା କଲି ଯେ ମୁଁ ଯଦି ନୂଆ ଟେକ୍ନୋଲୋଜି ନୂଆ ଜ୍ଞାନ କୌଶଳ ନେଇକି ଯଦି ମୁଁ ଚାଷ ଆରମ୍ଭ କରେ, ମୋର ପାଖାପାଖି ଭାଇ ଭଉଣୀ ଯେଉଁମାନେ ଅଛନ୍ତି ସେମାନେ ବି ଦେଖିକି ମୋତେ ଦେଖି ଚାଷ ଆରମ୍ଭ କରିବେ। ସେଇ ଚିନ୍ତାଧାରା ରଖିକି ମୁଁ ଚାଷ ଆରମ୍ଭ କରିଥିଲି 2008 ମସିହାରେ। ମୁଁ ଫାର୍ଷ୍ଟ ଡାଇରୀ ଉପରେ କାମ କରିଥିଲି, ବର୍ତ୍ତମାନ ମୋର ଡାଇରୀ ଅଛି, ଡେଲି 200 ଲିଟର କ୍ଷୀର ମୁଁ ବାରିପଦାର ମାର୍କେଟ ଉପରେ ନିଜେ ବସି ପିଡବ୍ଲୁ ସ୍ଥାନରେ ବିକ୍ରି କରେ। ବର୍ତ୍ତମାନ ମୋର 20ଟି ଗାଈ ଅଛି। ମୁଁ ଏଇଟା ଆରମ୍ଭ କରିଥିଲି ସେଇ 2012 ମସିହାରୁ ଗୋଟେ ଗାଈରୁ।

0: କରିଥିଲି, ବର୍ତ୍ତମାନ 20 ଗାଈ ଅଛନ୍ତି। ବର୍ତ୍ତମାନ ଡେଲି ହାରାହାରି 95-150 ଲିଟର ଭିତରେ କ୍ଷୀର ହୁଏ ମୋର ଦିଉଳିରେ।
1: 20 ଗାଈରୁ କି କି ଜାତୀୟ ଗାଈ ସବୁ ରଖିଛନ୍ତି?
0: ଏଠି ଅଛି କ୍ରସବ୍ରିଡ୍ ଜର୍ସି, ଯେଉଁଗୁଡ଼ା କି ଆମ କ୍ଲାଇମେଟକୁ ସୁହେଇଲା ଭଳିଆ, ଜର୍ସି, ଦେଶୀ ଆଉ ସିନ୍ଧି ବ୍ରିଡ୍ର ମୁଁ ଗାଈ ରଖିଛି। ଯଦିଓ ପ୍ରଥମରୁ ଯେତେବେଳେ ଗାଈ ରଖିଲି ସେତେବେଳେ ଏତେ ଜ୍ଞାନକୌଶଳ ମୋତେ ଜଣାନଥିଲା, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଯେତେବେଳେ ଗାଈ ବଢ଼ି ଚାଲିଲା, ଗାଈର ଟେକ୍ନିକାଲ ଜିନିଷ ମୋତେ ଜଣାପଡ଼ିଲା ଆଉ ଡିପାର୍ଟମେଣ୍ଟରୁ ବହୁତ ଗୁଡ଼ା ଟ୍ରେନିଂ ଫ୍ରେନିଂ ନେଲା ପରେ ଗାଈରୁ ଏବେ ପର ଡେ ମୋର 4000 ଖଣ୍ଡ ଟଙ୍କା ରୋଜଗାର ହେଉଛି। ସେଠୁ ଖର୍ଚ୍ଚ ବି ଯାଏ, ଖର୍ଚ୍ଚ ବି 50% ଯାଏ, ତା ସହିତ ଲେବର ବି ମୁଁ 5 ରଖିଛି, ରୋଜଗାର ବି ଦେଇଛି 5 ଜଣଙ୍କୁ। ସେଇଟା ମୋତେ ବହୁତ ସାଟିସ୍ଫାକ୍ସନ୍ ଲାଗେ ଯେ ମୁଁ 5 ଜଣ ଲୋକଙ୍କୁ ରୋଜଗାର ଦେଇଛି। ଆକ୍ଚୁଆଲି ଡାଇରୀ ଗୋଟେ ଏମିତିଆ ଜିନିଷ ଯେଉଁଟାକି ଗୋବରଟା ବାହାରେ ସେଟା ଆମ ଚାଷ କାର୍ଯ୍ୟରେ ଲାଗେ, ଯେଉଁଟାକି ଅର୍ଗାନିକ ବୋଲି ଆମେ କହୁଛୁ। ମୁଁ ପପେୟା ବି 2000 ପପେୟା, ତାପରେ କଦଳୀ 2000, ତା ସହିତ ବାଡ଼ି ଚାଷ ଯେତିକି ହୁଏ ସେଟା ସବୁରେ ମୋର ଗୋବର ଲାଗେ, ଯାହାଦ୍ୱାରା କି ମାଟିର ମାନ ବଢ଼ିଯାଏ ଗୋବର ଦ୍ୱାରା। ସେଇଥିପାଇଁ ମୁଁ ଡାଇରୀଟାକୁ ଫାଷ୍ଟ ଷ୍ଟେପ୍ରେ ନେଇଛି। ମୁଁ
1: ଖୁସିର କଥା, ମୁଁ ତ ଦେଖୁଛି ଆପଣଙ୍କର ସୁନ୍ଦର ଗାଈ ରଖିଛନ୍ତି, ଅମୃତଭଣ୍ଡା ଗଛ ଲଗେଇଛନ୍ତି, ଏଇଟା କି ଜାତୀୟ ଅମୃତଭଣ୍ଡା ଲଗେଇଛନ୍ତି?
0: ଏଇଟା ରେଡ୍ ଲେଡି ଭେରାଇଟିର ଅମୃତଭଣ୍ଡା, ଯେଉଁଟାକି କଞ୍ଚାରେ ବି ବିକ୍ରି ହୁଏ, ପାଚିଲେ ତାର ସ୍ୱାଦ ବହୁତ ବଢ଼ିଆ। ଯେଉଁଟାକି ଗତ ବର୍ଷ ପାଖାପାଖି ମୁଁ 1000 ଗଛ ଲଗେଇଥିଲି, ସେଠାରୁ ଭଲ ରେଟ୍ ପାଇଥିଲି ମୁଁ। ଏ ବର୍ଷ ଆଉ 2000 ମୁଁ ଲଗେଇଛି। ବାହାରେ ଯେଉଁ ଟାଇପ୍ର ସାଲାଡ଼ ଫାଲାଡ଼ ଆହୁରି କରି ଖାଆନ୍ତି, ସେଇ ଭେରାଇଟିର ଅମୃତଭଣ୍ଡା ଏଇଟା।
1: ଆଉ ମୁଁ ଦେଖୁଛି ଯେ ବହୁତ ବଢ଼ିଆ ପେଡ଼ା ଗଛ ବି ହେଇଛି, ଯେଉଁଟାକି ପିଜୁଳି କହନ୍ତି, କେତେଟା ପେଡ଼ା ଗଛ ଲଗେଇଛନ୍ତି?
0: ବର୍ତ୍ତମାନ ମୁଁ 400 ପିଜୁଳି ଗଛ ଲଗେଇଛି ମୋର ଏଣ୍ଟାର ଫାର୍ମ ସାରାରେ, ଯେଉଁଟାକି ଭିଏନ୍ଆର୍ ଭେରାଇଟି, ଯେଉଁଟା ଇମ୍ପ୍ରୁଭ୍ ଭେରାଇଟି, ସେଠାରେ ବି ମୋର ହେଲାଣି 1.5 ବର୍ଷ ଖଣ୍ଡେ ହେଲାଣି ଲାଗିଛି। ଏଇ ବର୍ଷ ଫଳ ଭଲ ଆସିଛି ଟିକେ। ଆମ୍ବ ବି ସେଭଳିଆ ସୁନ୍ଦରୀ ଭେରାଇଟି, ଦଶହେରି ଅମ୍ରପାଲି ଭେରାଇଟି, 25-30 ଗଛ ମୋର ଅଛି। କଦଳୀ 2000 ଲାଗିଛି, ସେଟା G9 ଭେରାଇଟିର କଦଳୀ ଲାଗିଛି, ଯେଉଁଟାକି ସିଙ୍ଗାପୁରୀ କହନ୍ତି G9 ଗ୍ରାଣ୍ଡ 9 ବୋଲି କହନ୍ତି, ସେଟା 2000 ଗଛ ମୋର ଲାଗିଛି।
1: ଆଉ ପନିପରିବା ଏଇ ତ ଦେଖୁଛୁ ଚାରା ଲାଗିଛି, ତୋଳାତୋଳି ବି କରୁଛନ୍ତି, ବାଇଗଣ ଲାଗିଛି ଆଉ ଫୁଲ ବି ଲଗେଇଛନ୍ତି।
0: ହଁ, କାହିଁକି ଯଦିଓ ମୁଁ ଏତେଟା ପରିବା ଆଡ଼କୁ ବିଶେଷ ଇଏ କରେନି, ହେଲେ ବି ମୁଁ କାହିଁକି ନା ପରିବା ବହୁତ ଲୋକ ଚାଷ କରୁଛନ୍ତି ସମସ୍ତେ, ମୁଁ ସେଇ ଲାଗି କମ୍ ପରିମାଣରେ ଚାଷ କରୁଛି, ଯେଉଁଟାକି କାହିଁକି ନା ବେଳେବେଳେ ଶସ୍ତା ବି ହେଇଯାଏ। ସେଥିପାଇଁ ମୁଁ ବେଶୀ ପରିମାଣରେ ହର୍ଟିକଲଚରରେ ଆପଣଙ୍କର ଏଇ ଫଳ, ଯେଉଁଗୁଡ଼ାକି ରେୟାର ଲୋକ ଯେଉଁଗୁଡ଼ାକି ଲଗେଇ ନଥାନ୍ତି, ସେଇଭଳିଆ ଜିନିଷ ମୁଁ ଲଗେଇବା ପାଇଁ ଚେଷ୍ଟା କରିଛି ଆଉ ଲଗେଇଛି ମଧ୍ୟ। ଫୁଲ ଯେହେତୁ ମୁଁ ମାର୍କେଟକୁ ଯାଉଛି ସବୁବେଳେ, ମୋର କିଛି ରିକ୍ୱାୟାରମେଣ୍ଟ ଫୁଲ, ଯେହେତୁ ମୋର କଷ୍ଟମର ଯେଉଁମାନେ କ୍ଷୀର ନେବା ପାଇଁ ଆସନ୍ତି, ତାଙ୍କର ରିକ୍ୱାୟାରମେଣ୍ଟକୁ ଫୁଲଫିଲ୍ କରିବା ପାଇଁ କିଛି ଫୁଲ ବି ସେମାନେ ଡିମାଣ୍ଡ କରନ୍ତି। ଆକ୍ଚୁଆଲି ମୋର କନସେପ୍ଟ ହେଉଛି ଡାଇରେକ୍ଟ ଫାର୍ମ ଟୁ କଞ୍ଜୁମର, ତ ମୋର ଯେଉଁ କ୍ଷୀର ଯେଉଁଠି ବିକ୍ରି ହୁଏ ସେଠି ମୋର କଞ୍ଜୁମରଙ୍କ ଯାହା ଯାହା ଡିମାଣ୍ଡ, ସେମାନେ ଯେଉଁଟାକି ଏବେ ମୁଁ ହଳଦୀ ଗୁଣ୍ଡ କରିକି ନେଉଛି, ଶାଗ ବି ଯାଉଛି, ତାପରେ ଆପଣଙ୍କର ଏ ଫୁଲ ଯେଉଁ ଡିମାଣ୍ଡ ହେଉଛି ସେ ଫୁଲ ବି ଆମେ ଚାଷ କରି ନେଉଛୁ। ଯାହା କଞ୍ଜୁମରର ଡିମାଣ୍ଡ ସେଇଆ ମୁଁ ଚାଷ କରିକି ମାର୍କେଟକୁ ନିଏ ଆଉ ମୁଁ ନିଜେ ହିଁ ବସିକି ବିକ୍ରି କରେ, ସେଇଟା ମୋତେ ଅଧିକ ପ୍ରଫିଟ୍ ଦିଏ।
1: ବହୁତ ଖୁସି ଲାଗୁଛି, ଆପଣଙ୍କ ବାଡ଼ିରେ ଆମେ ପୋଖରୀ ଦେଖୁଛୁ, କେତେ ସୁନ୍ଦର ଚାରିକୋଣିଆ ପୋଖରୀ ସବୁ ହେଇଛି, କେତେ ପୋଖରୀ ଅଛି?
0: ମୋର ଆକ୍ଚୁଆଲି 4.5 ଏକରର ପୋଖରୀ ଅଛି, ଯେଉଁ ବ୍ଲୁ ରିଭଲ୍ୟୁସନ୍ ଆଣ୍ଡାରେ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ହିସାବରେ ମୁଁ ଗତ ବର୍ଷ ମୁଁ ଏ ପ୍ରୋଜେକ୍ଟଟା ନେଇଥିଲି। ଗତ ବର୍ଷ ହିଁ ପ୍ରଡକ୍ସନ୍ ହେଇଯାଇଥିଲା, କମ୍ପ୍ଲିଟ୍ ହେଇକି ଏ ବର୍ଷ ଫୁଲ୍ ଫେଜ୍ରେ ଚାଲିବ ଆଉ ଏଠାରେ ମୋର ମାଛ ଜାଆଁଳ ପ୍ରଡକ୍ସନ୍ ହେବ। ଗତ ବର୍ଷ ବି ପାଖାପାଖି ସାରସକଣା, ବାଙ୍ଗରି ପୋଷି, ସାମାଖୁଣ୍ଟା ଏଇ କେତେ ଏରିଆର ଲୋକ ମୋ ପାଖରୁ ଜାଆଁଳ ନେଇଥିଲେ ଆଉ ଏ ବର୍ଷ ବି ମଧ୍ୟ ମୁଁ ଏଇଟା ଆକ୍ଚୁଆଲି ଯେହେତୁ ୟାର କ୍ୟାପାସିଟିଟା 10 ମିଲିୟନ୍ କ୍ୟାପାସିଟି, ସେଇଥିପାଇଁ ମୁଁ ଏ ବର୍ଷ ବି ଫୁଲ୍ ଫେଜ୍ରେ ଜାଆଁଳଟାକୁ କରିବା ପାଇଁ ଚେଷ୍ଟା କରୁଛି। ଭଲ କ୍ୱାଲିଟିର ଜାଆଁଳ ପ୍ରଡକ୍ସନ୍ କରିବା ପାଇଁ ମୁଁ ଇଚ୍ଛା ରଖିଛି।
1: ଜାଆଁଳ ପାଇଁ ଅଣ୍ଡା କେଉଁଠୁ ପାଇବେ?
0: ମୁଁ ସେଥିପାଇଁ କିଛି ବ୍ରୁଡର ବଡ଼ ମାଛ ସବୁ ମୁଁ 3-4 ବର୍ଷ ହେଲା ଯୋଗାଡ଼ କରି ରଖିଛି, ଯେଉଁଗୁଡ଼ାକି ମୁଁ ଇଞ୍ଜେକ୍ସନ୍ ଦେଇକି ଏ ବର୍ଷ ସେଗୁଡ଼ାକରୁ ଅଣ୍ଡା ବାହାର କରିବା ପାଇଁ ଚେଷ୍ଟା କରୁ।
1: ପାଠ ପଢ଼ୁଥିଲା ବେଳେ ରାଜସ୍ଥାନରେ ସେତେବେଳେ କେମିତି ଲାଗୁଥିଲା ଆଉ ପାଠ ପଢ଼ି ସାରିଲା ପରେ କେମିତି ଲାଗୁଥିଲା, ବର୍ତ୍ତମାନ କେମିତି ଲାଗୁଛି?
0: ଦେଖନ୍ତୁ, ନୂଆ ଯେତେବେଳେ ଆସିଲି ବହୁତ ଷ୍ଟ୍ରଗଲ, ଲୋକ ମୋତେ ବହୁତ ହସିଥିଲେ, ବହୁତ ପ୍ରକାର କଥା କହିଥିଲେ, କିନ୍ତୁ ମୋ ମନରେ ଚିନ୍ତା ଥିଲା ଯେ ମୁଁ ଜାଣିଥିଲି ଦିନେ ଗୋଟେ ଫାର୍ମକୁ ଏଇ ଲେବୁଲରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଥିଲି, ମୁଁ ଯେ ତାର ରୂପରେଖ ମୁଁ ଚିନ୍ତା କରିସାରିଥିଲି, ତ ସେଇଥିପାଇଁ ମୁଁ ଏଠି ବହୁତ କଷ୍ଟ ସତ୍ତ୍ୱେ ମୁଁ ଏଇଟାକୁ ଫାର୍ମଟାକୁ ଡେଭଲପ୍ କରି ଚାଲିଛି। ଆଉ ଏଠୁ ମୁଁ ଜାଣିଥିଲି ଯେ ଫାର୍ମ ଗୋଟେ ଏମିତି, ଏଗ୍ରିକଲଚର ଗୋଟେ ଏମିତିଆ ସେକ୍ଟର ଯେଉଁଟାରେ କି ଲୋକ ସବୁବେଳେ କନ୍ଜ୍ୟୁମ୍ କରିବେ, ଯେ ଟେକ୍ନିକାଲ ପର୍ସନ୍ ହିସାବରେ ମୁଁ ଜାଣିପାରିଥିଲି ଯେ ଭବିଷ୍ୟତରେ ଏଇ ସେକ୍ଟରଟା ହିଁ ସବୁଠୁ ମଜବୁତ ଆଉ ହିଁ ଭଲ ପଇସା ରୋଜଗାର କରିପାରିବ ଆଉ ବହୁତ ଲୋକଙ୍କୁ କର୍ମ ଦେଇପାରିବ। ମୁଁ ଭାବୁଛି ଭବିଷ୍ୟତରେ ଏଇ ଗୋଟେ ହିଁ ସେକ୍ଟର ଏଭରଗ୍ରୀନ ହେଇକି ରହିବ ଆଉ ଏଇଟା ହିଁ ନିଡ୍।
1: ତେବେ ଆପଣଙ୍କର ଫାର୍ମରେ ବସିଲେ ଭାରି ଖୁସି ଲାଗୁଛି, ଏଇଟା କେତେ ବଡ଼ ଇଲାକାଟା ଅଛି?
0: ଏଇଟା ମୋ ଫାର୍ମଟା 6 ଏକରର, ଆହୁରି ବି ଗୋଟେ ପ୍ୟାଚ୍ ଅଛି 4 ଏକରର, ତ ଏଇ 6 ଏକରଟାକୁ ମୁଁ ଏବେ ଇଣ୍ଟିଗ୍ରେଟେଡ୍ ଫାର୍ମ ହିସାବରେ ଡେଭଲପ୍ କରୁଛି। ଯେ ଇଣ୍ଟିଗ୍ରେଟେଡ୍ କହିବାର ମାନେ ହେଉଛି ମିଶ୍ରିତ ଚାଷ, ଏଠି ଧରାଯାଉ ଆମେ କେବେ ଧାନ କରିଦେଉଛୁ, କିଛି ପପେୟା କରିଦେଉଛୁ, କେତେବେଳେ କଦଳୀ କରିଦେଉଛୁ, ଗୋଟେ ପ୍ରକାର ଚାଷ କରିଦେଉଛୁ, ସେତେବେଳେ କ'ଣ ହେଉଛି କି ଏଇ ନେଚୁରାଲ କ୍ଲାଇମେଟ୍ ଯେଉଁ ଆସୁଛି ସେତେବେଳେ ନଷ୍ଟ ବି ହେଇଯାଏ, କିନ୍ତୁ ଯେତେବେଳେ ଇଣ୍ଟିଗ୍ରେଟେଡ୍ ଆପଣଙ୍କ ଫାର୍ମ ଥିବ ସେତେବେଳେ ଗୋଟେ କ୍ରପ୍ ପରେ ଆଉ ଗୋଟେ କ୍ରପ୍ ରୋଟେସନ୍ ଆପଣଙ୍କୁ ପଇସା ଦେବ, ତ ସେଇଥିପାଇଁ ମୁଁ ଏଇଟାକୁ ଇଣ୍ଟିଗ୍ରେଟେଡ୍ ଫାର୍ମ ହିସାବରେ ଡେଭଲପ୍ କରି ଚାଲିଛି।
1: ମାନେ ଗୋଟେ ଫସଲ ଯଦି ପଇସା ନଦେଲା ଆଉ ଗୋଟେ ଫସଲ ନିଶ୍ଚିତ ଭାବରେ ପଇସା ଦେବ? ସାର୍,

0: ତ ସେଇଥିପାଇଁ ଯେଉଁମାନେ କି ଫାର୍ମ କରୁଛନ୍ତି କି ଯେଉଁମାନେ ସେମାନେ ସବୁବେଳେ ଇଣ୍ଟିଗ୍ରେଟେଡ୍ ସିଷ୍ଟମରେ ଚାଷ କରନ୍ତୁ, କାହିଁକି ନା ମୁଁ ଫିଲ୍ କରିଛି ଯେତେବେଳେ ପଇସା ଦରକାର ହୁଏ ସେତେବେଳେ ବ୍ୟାଙ୍କକୁ ଗଲେ ବି ଚାଷ କହିଲେ ଲୋକ ଟିକେ ପଇସା ଦେବା ପାଇଁ ରାଜି ହୁଅନ୍ତି, କିନ୍ତୁ ଏଇଟା ସଷ୍ଟେନେବୁଲ୍ ଏଗ୍ରିକଲଚର ଏଇଟା ହେବ କି ଯେଉଁଟାକି ଇଣ୍ଟିଗ୍ରେଟେଡ୍ ଫାର୍ମ ରହିବ, ଆପଣଙ୍କୁ ପ୍ରତ୍ୟେକ କ୍ରପ୍ରେ ପଇସା ଆସିପାରିବ, ଗୋଟେ କ୍ରପ୍ ନହେଲେ ଆଉ ଗୋଟେ କ୍ରପ୍ରେ ଆପଣ ତାର ରିଟର୍ନ ପାଇଯିବେ। ସେଥିପାଇଁ ମୁଁ ଗାଈ ଛେଳି କୁକୁଡ଼ା ଧାନ ପନିପରିବା ଫଳ ମାଛ ଇତ୍ୟାଦିକୁ ସବୁ ପ୍ରକାର ମିଶେଇକି ଇଣ୍ଟିଗ୍ରେଟେଡ୍ ସିଷ୍ଟମରେ ହିଁ ଚାଷକୁ ମୁଁ କରୁଛି। ସେଥିପାଇଁ ମୋର ଆଉ କୌଣସି ଆଡ଼େ ଯିବା ଦରକାର ନାହିଁ, ଏଇ ଗୋଟେ ପ୍ଲାଟଫର୍ମରେ ମୁଁ ସବୁ କିଛି ପ୍ରଡକ୍ସନ୍ କରିପାରୁଛି, କାହିଁକି ନା ଯେତେବେଳେ ମୁଁ ଏଜ୍ ଏ ପ୍ରଡ୍ୟୁସର୍ ଏଜ୍ ଏ ଫାର୍ମର ହିସାବରେ ମୁଁ ଯେତେବେଳେ ମାର୍କେଟକୁ ନେଇକି ବିକ୍ରି କରେ ଲୋକ ବହୁତ ଆନନ୍ଦର ସହକାରେ ଗ୍ରହଣ କରନ୍ତି ଆଉ ବହୁତ ରେସ୍ପେକ୍ଟ ମିଳେ ମୋତେ, କାହିଁକି ନା ମୁଁ ଫିଲ୍ କରେ ଯେ ଏଜ୍ ଏ ଚାଷୀ ହିସାବରେ ନିଜର ପ୍ରଡକ୍ସନ୍କୁ ମାର୍କେଟକୁ ନେଇକି ବିକିବା ଆଉ ଲୋକଙ୍କର ଯେଉଁ ଫେତ୍ ଆମ ଉପରେ ସେଟା ମୋତେ ଭାରି ଉତ୍ସାହ ପ୍ରଦାନ କରେ, ଆଉ ସେଠୁ ଉତ୍ସାହ ସହିତ ସହିତ ମୋତେ ପଇସା ବି ଭଲ ମିଳେ, ଯେଉଁଟାକି ମିଡିଲ୍ ମ୍ୟାନ୍ ନେଇଥାନ୍ତା ସେଇଟା ମୋ ପକେଟ୍ରେ ରୁହେ, ଯାହାଦ୍ୱାରା କି ମୁଁ ଟିକେ ଭଲ ପ୍ରଫିଟ୍ ଅଲଗା ଲୋକଙ୍କଠୁ ପାଏ।
1: ତେବେ ମୋଟାମୋଟି ଭାବରେ ଗୋଟେ ଚାଷରେ କେମିତି ଖର୍ଚ୍ଚ କରନ୍ତି ଆଉ କେତେ ଟଙ୍କା ପାଆନ୍ତି?
0: ବର୍ତ୍ତମାନ ମୁଁ କାହିଁକି ନା ଖର୍ଚ୍ଚଟାକୁ ପର୍ ଡେ ହିସାବରେ ଆଉ ଇନକମଟାକୁ ପର୍ ଡେ ହିସାବରେ କାଲକୁଲେସନକୁ ନିଏ, କାହିଁକି ନା ଯେହେତୁ ଗୋଟେ ଫାର୍ମ ସବୁବେଳେ କିଛି ନା କିଛି ତାର ନିଡ୍ ରହିଥାଏ, କିଛି ନା କିଛି ପର୍ଚେସ୍ କରିବା ପାଇଁ ପଡ଼ୁଥାଏ ସବୁବେଳେ, ସେଇଥିପାଇଁ ଆମକୁ ଯେହେତୁ ଇଣ୍ଟିଗ୍ରେଟେଡ୍ ଫାର୍ମରେ ସବୁବେଳେ ପଇସା ମାନେ ଡାଇରୀ ସେକ୍ଟରରୁ ସବୁବେଳେ ପଇସା ଆସେ, ତ ସେଇଟାକୁ ଆମେ ଡେଲି ବେସିସ୍ରେ ଲେବର ଓରିଏଣ୍ଟେଡ୍ କାମ କି ମେସିନାରୀର କେତେବେଳେ ଖରାପ ହେଲା କି ତେଲଟା କିଣାଗଲା ଯେଉଁଟାରେ କି ସେ ପଇସା ସବୁ ଇନଭେଷ୍ଟମେଣ୍ଟ ହୁଏ। ବର୍ତ୍ତମାନ ଆଜିକା ହିସାବରେ ମୋର ପର୍ ଡେ 4,500-4,500 ମୋର ପ୍ରଡକ୍ସନ ପଇସା ରୋଜଗାର ହୁଏ, ତା ସହିତ ଖର୍ଚ୍ଚ ବି ସେଇଭଳିଆ 3,500 ଖର୍ଚ୍ଚ ପର୍ ଡେ ହିସାବରେ ବି ହୁଏ।
1: ସବୁ ଖର୍ଚ୍ଚ ବାଦେ ବି କିଛି ସଞ୍ଚୟ କରିଛନ୍ତି ନା ସବୁ ଖର୍ଚ୍ଚ କରିଦେଉଛନ୍ତି?
0: ନା, ଯେହେତୁ ଫାର୍ମ ଏବେ ଧୀରେ ଧୀରେ ଜିରୋରୁ ଗଢି ଚାଲିଥିଲି, କିଛି ଇନଭେଷ୍ଟମେଣ୍ଟରେ ବି ପଳେଇ ଯାଉଛି, ଯାହାଦ୍ୱାରା କି ବର୍ତ୍ତମାନ ହୁଏତ ଏତେଟା ସଞ୍ଚୟ କରିପାରିନି, କାହିଁକି ନା ଗୁଡ଼ାଏ ଲୋନ୍ ଫୋନ୍ ବି ବ୍ୟାଙ୍କ ବାଲା ସାହାଯ୍ୟ କରିଥିଲେ ଯେଉଁ ସେ ରିପେମେଣ୍ଟରେ ବି ଯାଉଛି, ବୋଧେ ଆଗାମୀ ବର୍ଷେ 2 ବର୍ଷ ପରେ ଧୀରେ ଧୀରେ ତାର ସରପ୍ଲସ୍ ଆମାଉଣ୍ଟ ସଞ୍ଚୟ କରିହେବ ବୋଲି ମୁଁ ଆଶା କରୁଛି।
1: ଏତେ ବଡ଼ ଫାର୍ମରେ ବିଭିନ୍ନ ପ୍ରକାର ଯେଉଁ ମିଶ୍ରିତ ଚାଷ କରୁଛନ୍ତି, ଆପଣଙ୍କୁ କେଉଁମାନେ ସବୁ ସହଯୋଗ କରନ୍ତି?
0: ଆକ୍ଚୁଆଲି ଗୋଟେ ସଷ୍ଟେନେବୁଲ୍ ଫାର୍ମ କହିବାକୁ ଗଲେ ମୋର ଡେଫିନେସନ୍ ଭିତରେ ଆଉ ଗୋଟେ ଡେଫିନେସନ୍ ଆସେ ଯେ ଫ୍ୟାମିଲି ଫାର୍ମିଂ, ଯଦି ଆପଣଙ୍କ ଫ୍ୟାମିଲି ଫାର୍ମ ସହିତ ଇନଭଲ୍ଭ ଥିବ ତେବେ ଯାଇକି ଆପଣ ଗୋଟେ ସଷ୍ଟେନେବୁଲ୍ ଫାର୍ମ କରିପାରିବେ, ଗୋଟେ ଏଗ୍ରିକଲଚରିଷ୍ଟ ହେଇପାରିବେ, କାହିଁକି ନା ଏଠି ବହୁତ ସମୟରେ କେତେବେଳେ ଆମର ଯେହେତୁ ଲେବର ସମସ୍ୟା ସବୁବେଳେ ରହେ ମ୍ୟାକ୍ସିମମ୍ ଟାଇମ୍ରେ, ତ ଏଣ୍ଟର ଫ୍ୟାମିଲି ଯଦି ପାଖରେ ଥିବ ତ ଫ୍ୟାମିଲି ସହଯୋଗ ମୋତେ ମିଳିଯାଉଛି, ଯେଉଁଟା ଦ୍ୱାରା କି ମୁଁ ଫାର୍ମକୁ ବହୁତ ଭଲ ଭାବରେ ଆଗେଇ ନେଇପାରୁଛି।
1: ଘରେ ତାହେଲେ ସବୁ କିଏ କିଏ ଅଛନ୍ତି?
0: ଘରେ ବାପା ମା, ସାନ ଭାଇ, ମୋ ସାନ ବୋଉ, ତାପରେ ମୋ ୱାଇଫ୍, ସମସ୍ତେ ଆମେ ଏଇ ଫାର୍ମରେ ହିଁ ଅଛୁ। ଯେତେବେଳେ ଦରକାର ହୁଏ ଯେଉଁ ଲୋକର ରିକ୍ୱାରମେଣ୍ଟ ପଡ଼େ ଆମେ ସମସ୍ତେ କାମରେ ଲାଗିଥାଉ।
1: ଆପଣଙ୍କର ପିଲାପିଲି କେତେ?
0: ମୋର ଗୋଟେ ଝିଅ 5th standardରେ ପଢୁଛି ଆଉ ଗୋଟେ ଛୋଟ ଝିଅ ଅଛି, ସାନ ଭାଇର ଗୋଟେ ପୁଅ ସିଏ କ୍ଲାସ୍ 1ରେ ପଢୁଛି।
1: ମିଶ୍ରିତ ଚାଷ ଏବଂ ଆପଣଙ୍କର ପରିବାର ସମସ୍ତେ ଆପଣ ଲାଗିଛନ୍ତି ଏବଂ କିଛି ଲୋକମାନେ ମଧ୍ୟ ଏଠୁ କାମ କରି ରୋଜଗାର ପାଉଛନ୍ତି, ଆପଣ କେମିତି ଲାଗୁଛି?
0: ଦେଖନ୍ତୁ, ବେଳେ ଚିନ୍ତା କରେ ବସିକି ଯଦି ମୁଁ ଜବ୍ କରିଥାନ୍ତି ହୁଏତ କେଉଁ ବାହାର ଦୁନିଆରେ ଥାନ୍ତି, କିନ୍ତୁ ଏଇଠି ଯେଉଁ ଆମେ ଗୋଟେ ଫ୍ୟାମିଲି ଗୋଟେ ଇଏରେ ରହିକି ଗୋଟେ ଛାତ ତଳେ ରହିଛୁ, କୋପରେସନ୍ ନିଜର ରହୁଛି, ତ ସେଟା ମୋତେ ଭାରି ଆତ୍ମସନ୍ତୋଷ ଦିଏ, ସେଟା ତ କହି ହବନି, ତାକୁ ଫିଲିଙ୍ଗସ୍ରେ ହିଁ ନେଇ ହବ, ତେଣୁ ମୁଁ ବହୁତ ଖୁସିରେ ଅଛି, ଭାଗ୍ୟବାନ ବୋଲି ନିଜକୁ ମନେ କରୁଛି ବହୁତ।
1: ଧନ୍ୟବାଦ ରାଧାନାଥ ସିଂ, ଆଜି ଆପଣ ନିଜ ଚେଷ୍ଟାରେ ନିଜ ଜାଗାରେ ଗୋଟେ ଏଡ଼େ ସୁନ୍ଦର କୃଷି କ୍ଷେତ୍ର ତିଆରି କରିପାରିଛନ୍ତି ଯେଉଁଟାକି ସମନ୍ୱିତ କୃଷି କରୁଛନ୍ତି, ସେ ସମ୍ପର୍କରେ କିଛି କହିଥିବାରୁ ଏବଂ ନିଜ ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଜୀବନ ଜୀବିକା ପାଇଁ ବିଭିନ୍ନ ପ୍ରକାରର ପନ୍ଥା ସବୁ ରହିଛି। ତେବେ ଆମର ହାତ ପାହାନ୍ତାରେ ମିଳୁଥିବା ଯେଉଁ ସବୁ ଜିନିଷ ଅର୍ଥାତ୍ ସବାଇ ଘାସ, ପଥର, ପତର, ବାଉଁଶ, ଆକୁ ନେଇ ଯଦି ଆମେ କିଛି ହସ୍ତଶିଳ୍ପ କାମ କରିପାରିବା ଏବଂ ଏଗୁଡ଼ିକୁ ବ୍ୟବହାର ଉପଯୋଗୀ କରି ବ୍ୟବହାର କରିପାରିଲେ ଯାଇ ସେଥିରୁ ରୋଜଗାର ହୋଇପାରିବ। ଏଇ ଯେମିତି ସବାଇ ଘାସରୁ ଆମେ ଦଉଡ଼ି ପ୍ରସ୍ତୁତ କରି ବିକ୍ରି କରିପାରିବା, ତାକୁ ପୁଣି ସୌଖୀନ ଜିନିଷରେ ପରିଣତ କରି ତାକୁ ମଧ୍ୟ ବିକ୍ରି କରିପାରିବା। ତା ଛଡ଼ା ବାଉଁଶରୁ ମଧ୍ୟ ସେମିତି ବିଭିନ୍ନ ପ୍ରକାର ହସ୍ତଶିଳ୍ପ କାମ ହୋଇପାରୁଛି। ତେବେ ମୟୂରଭଞ୍ଜରେ ସବାଇ ଘାସ, ବାଉଁଶ, ପଥର, ପତର, ଆକୁ ନେଇକରି ଯେଉଁମାନେ ବିଭିନ୍ନ ପ୍ରକାରର ଜିନିଷ ତିଆରି କରୁଛନ୍ତି ଏବଂ ବିକ୍ରି ବଟା କରି ନିଜେ ଚଳିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସହଯୋଗ କରିପାରୁଛନ୍ତି ରୋଜଗାରରେ, ସେଥିପାଇଁ ଆମ ସରକାର କ୍ରାଫ୍ଟ ଭିଲେଜ୍ ପ୍ରୋଗ୍ରାମ ସବାଇ ଘାସର କରିଛନ୍ତି। ଆସନ୍ତୁ ଏ ସମ୍ପର୍କରେ କିଛି ତଥ୍ୟ ଜାଣିବା ଏବଂ ଆମର ଗ୍ରାମାଞ୍ଚଳରେ ଯେଉଁ ଭାଇ ଭଉଣୀମାନେ ରହୁଛନ୍ତି ସେମାନେ କିଭଳି ରୋଜଗାରକ୍ଷମ ହୋଇପାରୁଛନ୍ତି ସେ ବିଷୟରେ ଜାଣିବା। ଆପଣଙ୍କ ଟିକେ ପରିଚୟ ଦିଅନ୍ତୁ।
1: ମୋ ନାଁ ହେଲା କଳ୍ପନା ଜେନା, ଗ୍ରାମ କୁଜିଡିହି, ଥାନା ଶୋଳିଆପଦା, ବ୍ଲକ ଶୋଳିଆପଦା, ଜିଲ୍ଲା ମୟୂରଭଞ୍ଜ।
0: ଆପଣ କେବେଠାରୁ ଏଇ ସବାଇ ଘାସର କାମ ସବୁ କରୁଛନ୍ତି?
1: ମୁଁ 2000ରେ ନେଇଥିଲି ଟ୍ରେନିଂ, 2000 ଟ୍ରେନିଂରେ ତାପରେ ନିଜେ କରୁଥିଲି। ନିଜେ କରିସାରିବା ପରେ ଦେଖିଲି ପିଲାମାନେ ବହୁତ ଆସୁଛନ୍ତି, ଦେଖୁଛନ୍ତି, ମା ମାନେ ମୋ କାମ ଦେଖି ସେମାନେ ଖୁସି ହେଉଛନ୍ତି। ମୁଁ କହିଲି ମୁଁ ଏକୁଟିଆ କରୁଛି, ଯଦି କିଛି ସଂଗଠନ କରିବି ତେବେ କିଛି ଲୋକ ଆନନ୍ଦରେ ରହିପାରିବେ, ମୁଁ ଯେତିକି ପଇସା ଇନକମ୍ କରୁଛି ସେମାନେ ବି ଇନକମ୍ କରିପାରିବେ। ତାପରେ ଜଣେ ଜଣଙ୍କୁ ଶିଖେଇବାରେ ମୁଁ ବ୍ୟସ୍ତ ରହିଲି। ଜଣେ ଜଣ କରି ଆମର ଏ ପାଖାପାଖି ପ୍ରାୟ 200ରୁ ଉର୍ଦ୍ଧ୍ୱ ଲୋକ ଟ୍ରେନିଂ ନେଇସାରିଛନ୍ତି। ସେଇ ସାଙ୍ଗରେ ମହିଳା ତା ନିଜ ଘରକୁ ଯାଇ ପୁରୁଷମାନଙ୍କୁ ଶିଖେଇ ଦେଉଛି, ଯାହାଫଳରେ ପୁରୁଷମାନେ ବି ସେ କାମରେ ବ୍ୟସ୍ତ ରହୁଛନ୍ତି, ଯାହାକି ଯେତେବେଳେ କାମ ସେମାନଙ୍କୁ ଅଲଗା କାମ ନ ମିଳୁଛି ସେତେବେଳେ ସେଇ କାମରେ ସେମାନେ କିଛି ରୋଜଗାର କରିପାରୁଛନ୍ତି।
0: ଆପଣ ଯେତେବେଳେ ପ୍ରଥମେ ସବାଇ ଘାସର କାମ କଲେ କି କି ଜିନିଷ ସବୁ ତିଆରି କରୁଥିଲେ?
1: ଆମେ ପ୍ରଥମେ କେବଳ ଦଉଡ଼ି ତିଆରି କରୁଥିଲୁ, ତାପରେ ଭାବିଲୁ ଦଉଡ଼ି ଆମର ବହୁତ ଷ୍ଟ୍ରଙ୍ଗ, ଦଉଡ଼ିରେ ଆମେ ଖଟ, ଖଟିଆ, ମାଞ୍ଚିଆ, ସୋଫା ସେଟ୍ ଏମିତି ପ୍ରଥମେ ଦଉଥିଲୁ। ତାପରେ ଦଉଡ଼ିରୁ ଦେଖିଲୁ ଫୁଲଦାନୀ, ଟ୍ରେ ଏମିତି ତିଆରି କଲୁ। ତାପରେ ବେଣୀରେ ମଧ୍ୟ ବିଭିନ୍ନ ପ୍ରକାର ଜିନିଷ ତିଆରି କଲୁ, ବେଣୀରେ ଭଲ ଲାଷ୍ଟିଂ କଲା, ଲଣ୍ଡ୍ରି ବ୍ୟାଗ, ଆମର ଲଞ୍ଚ କାରି ବ୍ୟାଗ, ମାର୍କେଟିଂ ବ୍ୟାଗ, ଏମିତି ପ୍ରାୟ 16 ପ୍ରକାର ବ୍ୟାଗ ଆମେ ତିଆରି କଲୁ। ସେ ବ୍ୟାଗ ଭଲ ଚାଲିଲା ମାର୍କେଟରେ, ସେଥିପାଇଁ ବେଣୀରେ ପ୍ରସ୍ତୁତ ବ୍ୟାଗ ଗୁଡାକ ଭଲ ଲାଷ୍ଟିଂ କଲା, ଦଉଡ଼ିରେ ପାଣି ପାଇଲେ ସେ ଟିକେ ମୁଡ଼ାମୁଡ଼ି କଲା, ସେଥିପାଇଁ ତାକୁ ଦଉଡ଼ିରେ ନ କରି ଆମେ ବେଣୀରେ କଲୁ। ହାତରେ ମଧ୍ୟ ତିଆରି କଲୁ, ଯେ ସବାଇ ଆଉ ସୁତୁଲି, ସବାଇ ଯେଉଁ ଶିଆଳି ଛାଲି ସେ ମିକ୍ସ କରିକି କଲୁ, ବାଉଁଶ ଆଉ ସବାଇ ମିକ୍ସ କରିକି ବିଞ୍ଚଣା, ମାଞ୍ଚିଆ, ଟୁଲ, ସୋଫା ସେଟ୍ ଏସବୁ ତିଆରି ହେଲା। ଏମିତି ବିଭିନ୍ନ ପ୍ରକାର ତିଆରି ହେଇପାରୁଛି, ଆମେ ଦେଶ ବିଦେଶକୁ ମଧ୍ୟ ପଠେଇ ପାରୁଛୁ। ଅର୍ମାସ ଆମକୁ ବହୁତ ହେଲ୍ପ କରିଛନ୍ତି, ଯାହାଫଳରେ ସେ ପ୍ରଥମ ଅନୁଦାନ ଆମକୁ ଦେଇଥିଲେ 1,18,000, ସେଥିରେ ଟୁଲ୍ କିଟ୍ସ କିଣା ହେଲା, କେମିତି କଣ ଗ୍ରୁପଟା ଚଲାଣିଆଯିବ ସେ ବିଷୟରେ ସବୁ ଅନୁଧ୍ୟାନ କରି ଟ୍ରେନିଂ ଦେଇ ସବୁ ଲୋକଙ୍କୁ ମାନେ ଦେଖିଲେ ଯେ ଏଠି ବହୁତ ପିଲା ଅଛନ୍ତି, ସେ ପିଲାକୁ ସବୁ ଯଦି ଆଉ ଥରେ ନୂଆ ଟ୍ରେନିଂ ଦିଆଯାଏ ତାହେଲେ ସେମାନେ ବହୁତ କିଛି କରିପାରିବେ, ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହନ ରାଶି କିଛି ଦେଲା ପରେ ସବୁ ଆମେ ମିଶିକି ଭଲ କାମ କରିବାରେ ବ୍ୟସ୍ତ ହେଲୁ। ଆଉ ଆମର କମ୍ ରୋଜଗାର ଯେହେତୁ ଥିଲା ଆମେ ପାରୁନଥିଲୁ, ଯେତେବେଳେ ଆମକୁ ପଇସା ମିଳିଲା ସେତେବେଳେ ଆମେ ଆଉ ଟିକେ ଭଲ ଭଲ ଆଇଟମ୍ କଲୁ, ଯେ ଜୁଏଲାରୀ, ରାକ୍ଷୀ, କମ୍ ଖର୍ଚ୍ଚରେ କିନ୍ତୁ ଜିନିଷ ସୁନ୍ଦର ହେଲା, ବାହାର ମାର୍କେଟରେ ଆମର ଚାହିଦା ବେଶୀ ଆସିଲା, ସେଥିରେ ବେଶୀ ବିକ୍ରି କଲୁ। ଏଇସବୁ ଦେଖିକରି ଆମକୁ ଅର୍ମାସ ତରଫରୁ ଶୋରୁମ୍ ବି ମିଳିଲା, ଶୋରୁମ୍ ହଉ ହଉ ଆମର କମ୍ପାନୀ ବି ହେଇଯାଇଛି। କମ୍ପାନୀ ମାଧ୍ୟମରେ ଆମେ ଆମର ଭାରତ ଭିତରେ ଯାହା ବିକ୍ରି କଲୁ ଭାରତ ବାହାରକୁ ମଧ୍ୟ ଆମେ ଦେଇପାରୁଛୁ।
0: ଜିଲ୍ଲା ଶିଳ୍ପ କେନ୍ଦ୍ର କିଭଳି ଭାବରେ ଆପଣଙ୍କୁ ସହଯୋଗ କରିଛନ୍ତି?
1: ଜିଲ୍ଲା ଶିଳ୍ପ କେନ୍ଦ୍ର ଆମର ଯେଉଁ ଟ୍ରେନିଂ ଗୁଡାକ ଦିଆହଉଛି, ଆମେ ଯେହେତୁ କ୍ରାଫ୍ଟ କରୁଛୁ ଧୀରେ ଧୀରେ ଆମେ ସେଥିରେ ନିପୁଣତା ହାସଲ କଲୁ, ଯାହାଫଳରେ ଆମକୁ ଗୋଟେ ଟ୍ରେନିଂ ପଠେଇଲେ, ସେ ଟ୍ରେନିଂରେ ଆମେ ଏମ୍ସିଏମ୍ ହେଲୁ। ଏମ୍ସିଏମ୍ ହେଲା ପରେ ଆମକୁ ବିଭିନ୍ନ ଜାଗାକୁ ଟ୍ରେନିଂ ଦେବା ପାଇଁ ପଠେଇଲେ, ଜଣେ ଏମ୍ସିଏମ୍ ଡିଜାଇନର ବି ହେଇପାରିବ, ସେ ଏମ୍ସିଏମ୍ ବହୁତ ଗୁଡା ଏମ୍ସିଏମ୍ ହେଇସାରିଲା ପରେ ସେ ଭଲ ଡିଜାଇନ ଯଦି ଦେଖେଇ ପାରିଲା ତା ପାଇଁ ଅଲଗା ଟ୍ରେନିଂ ମାଧ୍ୟମରେ ଡିଜାଇନର କରାଯାଏ, ଡିଜାଇନରରେ ସେଥିରେ ଦରମା ମଧ୍ୟ ବେଶୀ, ଆଉ ସେ ଭଲ ଭଲ ଆହୁରି ଡିଜାଇନ ଦେଇପାରିବ, ଆଉ ଓଡ଼ିଶା ବାହାରକୁ ବି ଯାଇପାରିବ।
0: ତେବେ ବର୍ତ୍ତମାନ ଆମର ଏଇ ଯେଉଁ ସବାଇ ଘାସରେ ଯେଉଁ ଗହଣା ବା ଯୋଉଟା ଜୁଏଲାରୀ ଆପଣ କହିଲେ, କି କି ସବୁ ଗହଣା ହେଇପାରୁଛି?
1: କାନଫୁଲ ହେଇପାରୁଛି, ରାକ୍ଷୀ ହେଇପାରୁଛି, ଚୁଡ଼ି ବି ହେଇପାରୁଛି ଗହଣା ମାଧ୍ୟମରେ। ଏଇ

0: ଫୁଲ ଆମର ଯାଉଛି ଅହମ୍ମଦାବାଦ, ଆମର ବାରିପଦା, ଭୁବନେଶ୍ୱର, ଦିଲ୍ଲୀ, ରାଜସ୍ଥାନ, ଚେନ୍ନାଇ, କଲିକତା, ଏଗୁଡ଼ାକ ସବୁ ପଠା ଅଣାଯାଉଛି।
1: ଯେତେବେଳେ ପ୍ରଥମେ ପ୍ରଥମେ ସବାଇ ଘାସର ଦଉଡ଼ି ପ୍ରସ୍ତୁତ କରୁଥିଲେ, ବର୍ତ୍ତମାନ ବିଭିନ୍ନ ପ୍ରକାରର ଘରକରଣା ସାମଗ୍ରୀ ସହିତ ସୌନ୍ଦର୍ଯ୍ୟ ସାମଗ୍ରୀ ତଥା ଗହଣା ମଧ୍ୟ ପ୍ରସ୍ତୁତ କରୁଛନ୍ତି ଏବଂ ବିକ୍ରିବଟା କରୁଛନ୍ତି ଏବଂ ଅନ୍ୟାନ୍ୟ ମହିଳାମାନଙ୍କୁ ମଧ୍ୟ ଶିଖାଉଛନ୍ତି, ବର୍ତ୍ତମାନ କେମିତି ଲାଗୁଛି?
0: ଆଗରୁ ତ ଭାବୁଥିଲି ଯେ କେମିତି ପିଲାମାନଙ୍କୁ ମୁଁ ଚଳେଇବି। ଏବେ ଦୁଇଟା ପିଲାକୁ ମୁଁ +3 ପାସ୍ କରେଇ ସେମାନଙ୍କୁ, ଜଣେ ତ କୌଶିକ ଜେନା ଏବେ +3 ପରେ ସର୍ଭିସ ମଧ୍ୟ ପାଇଗଲା, ଆଉ ଜଣେ ପଢୁଛି, ଝିଅଟି ଏବେ BD କରୁଛି। ମୁଁ ଆଗରୁ କେମିତି ପଢେଇବି ବୋଲି ଭାବିପାରିନଥିଲି ଯେ କେମିତି ପଢେଇବି। ମୁଁ ଏମିତିକି କଲେକ୍ଟରଙ୍କ ସାର୍ଙ୍କ ପାଖକୁ ବି ଯାଇଛି ଦେଖା କରିବା ପାଇଁ ଯେ ସାର୍ ମୁଁ ପିଲାଗୁଡ଼ାକୁ କେମିତି ମଣିଷ କରିବି। ସେତେବେଳେ ମୋର ମାନେ ପରିସ୍ଥିତି ବହୁତ ଶୋଚନୀୟ ଥିଲା। ସାର୍ କହିଥିଲେ ନା ତୁମେ ଦିନେ ନା ଦିନେ ଭଲ ମଣିଷ ହେଇପାରିବ, ଆଉ ପିଲାମାନଙ୍କୁ ତୁମେ ଭଲ ମଣିଷ ଗଠନ କରିବା କିନା ତୁମର ଆଇଡିଆ କହୁଛି। ତାପରେ ସିଏ ମୋତେ ସବାଇ କ୍ରାଫ୍ଟରେ ନିଯୁକ୍ତି ଦେଇଥିଲେ ଟ୍ରେନିଂରେ। ସେଇ ଟ୍ରେନିଂ ପରେ ପରେ ମୁଁ ଏତେ ଦୂରକୁ ଆଗେଇ ପାରିଛି ଯାହାକି ଆଜି ସାରା ଦୁନିଆ ବି ମୋତେ ଭଲ କହୁଛି, ମୋତେ ପ୍ରାଇଜ୍ ମଧ୍ୟ ମିଳୁଛି। ଆମର ଓଡ଼ିଶାରେ ଫାଷ୍ଟ ପ୍ରାଇଜ୍ ଆମ JKG ମା ତାରିଣୀଙ୍କୁ ମିଳିଛି, ସେଥିପାଇଁ ICDS ମଧ୍ୟ ଖୁସି ଅଛି। ଆମର DIC ମଧ୍ୟ ଖୁସି, କାହିଁକିନା DIC କହୁଛି ମାନେ କ୍ରାଫ୍ଟ ସୁନ୍ଦର, ମୋର କାର୍ଯ୍ୟକାରିତା ଗୁଣ ଦେଖିକି ସେମାନେ ବହୁତ ଖୁସି ହେଇକି ସବୁବେଳେ ଟ୍ରେନିଂ ଦେବାରେ ବ୍ୟସ୍ତ ଅଛନ୍ତି ଯେ ଯୋଉଠି ଯାଉଠି ଟ୍ରେନିଂ ହଉଛି ତୁମେ ଯାଅ ଟ୍ରେନିଂ ଦିଅ, ଭଲ ପିଲା ଆଉ କିଛି ବାହାରନ୍ତୁ।
1: ଏଇ ସବାଇକୁ ନେଇକି ଯୋଉ କାମ କରୁଛନ୍ତି, ଆର ଭବିଷ୍ୟତ କିଭଳି ହେଇପାରିବ ବୋଲି ଆପଣ ଆଶା ବାନ୍ଧିଛନ୍ତି?
0: ମୁଁ ଭବିଷ୍ୟତ ଆଶା ବାନ୍ଧିଥିଲି ଯେ ମୁଁ ଆଜି ଏକା କରୁଛି ତିଆରି, ଗୋଟିଏ ଜିନିଷ କି ଦୁଇଟି ଜିନିଷ ତିଆରି କରିପାରୁଛି। ଯଦି ଆମେ ଶହଶହ ଆକାରରେ ତିଆରି କରିବୁ, ପିଲା ବି ସେମିତି ବହୁତ ବାହାରିବେ, ତେବେ ଆମେ ବାହାରକୁ ଜିନିଷ ପଠେଇବୁ। ବାହାରକୁ ଜିନିଷ ପଠେଇଲା ପରେ ବହୁତ ପରିମାଣରେ ଆମକୁ ପଇସା ବି ମିଳିବ, ତାପରେ ଆମର ମାନ୍ୟତା ବି ବଢିବ। ସେଇ ଲକ୍ଷ୍ୟ ମୋର ଆଜି ହାସଲ ହେଇଯାଇଛି। ଏଇ ସବାଇ ଘାସରୁ ଆଜି ମୁଁ ଶିଖିବା ସଙ୍ଗେ ସଙ୍ଗେ ମୋର ପରିବାର ଚଳିବା ସଙ୍ଗେ ସଙ୍ଗେ 5000 ପରିବାର ଖୁସିରେ ଚଳୁଛନ୍ତି ମୟୂରଭଞ୍ଜରେ। ସେଇଟା ମୋ ପାଇଁ ଗର୍ବର କଥା, ଖୁସିର କଥା।
1: ଧନ୍ୟବାଦ।
2: ହଉ, ସବୁଦିନ ଭଳି କହିବା ଯେ ଆମର ଶ୍ରୋତା ବନ୍ଧୁମାନେ ନିଶ୍ଚୟ ଚିଠି ଦିଧାଡ଼ି ଲେଖିକି ଜଣେଇବେ ଯେ ଆମର କାର୍ଯ୍ୟକ୍ରମରେ ଆଉ କିଛି ପରିବର୍ତ୍ତନ କରିବା। ବାରମ୍ବାର କଥା ତ କହୁଛେ ଆମେ, ବିଭିନ୍ନ ପ୍ରସଙ୍ଗ ବି ଆଲୋଚନା କରୁଛେ, ତା ଭିତରେ ବି କୋଉଟା ଛାଡି ଯାଉଥିବା କି ଗୋଟେ ନୂଆ ଦିଗ ନୂଆ ବିଷୟ ଏସବୁ ବିଷୟରେ ଟିକେ ଆମକୁ ସୂଚେଇଲେ ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଆଉ ଟିକେ ସହାୟକ ହେଇପାରିବ ଆଉ କି।
3: ବହୁତ ଖବର କାଗଜ ବାହାରୁଛି, ବହୁତ କଥା ଆମର ହଉଛି, ବହୁତ ପ୍ରାଇଭେଟ ଚ୍ୟାନେଲ ବି ଆସିଲାଣି ଏବଂ ସାମାଜିକ ଗଣମାଧ୍ୟମ ସଂଖ୍ୟା ବଢିଯାଇଛି। କିନ୍ତୁ ବାରିପଦାର ମୟୂରଭଞ୍ଜରେ ଗୋଟେ ଯୋଉ ଲୋକାଲ ରେଡିଓ ଷ୍ଟେସନ ଅଛି, ତାର ଯୋଉ ଭୂମିକା, ସେ ଭୂମିକାକୁ ବଳବତ୍ତର ରଖିବା ପାଇଁ ଏବଂ ଚାଷବାସ କାର୍ଯ୍ୟକ୍ରମକୁ ଆଉ ଟିକେ ସୁଦୃଢ଼ କରିବା ପାଇଁ ଆପଣଙ୍କ ସାଙ୍ଗରେ ଆମର ଚିଠି ଦେବାର ଯୋଉ ସମ୍ପର୍କ, ତାକୁ ନିହାତି ବଜେଇ ରଖିବା ଦରକାର। ଆଉ ନୂଆ ନୂଆ କଥା, ନୂଆ କଣ ଯଦି ସମସ୍ୟା ହଉଛି ସେ ସବୁ ବିଷୟରେ ଯାହାକୁ ଆମେ ଉତ୍ଥାପନ କଲେ ଆପଣମାନଙ୍କୁ ଭଲ ଲାଗିବ ଏବଂ ଆମମାନଙ୍କର ଗୋଟେ ସମସ୍ୟା ସମାଧାନ ହେଇପାରିବ, ସେଇସବୁ ଲେଖିକି ଆମକୁ ଜଣେଇବେ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002, ଜିଲ୍ଲା ମୟୂରଭଞ୍ଜ।
2: ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଅଭିନନ୍ଦନ ସହିତ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା।
3: ନମସ୍କାର।

ଶ୍ରୋତା ମୋତେ ଶୁଣିଲେ ଚାଷବାସ କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଥିଲେ ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଶୁଭେନ୍ଦୁ କୁମାର ବେହେରା ଏବଂ ସତ୍ୟାନନ୍ଦ ସେଜପଡ଼ା। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ଆ ଅବ୍ ଲୌଟ୍ ଚଲେ ଦ୍ୱୈତ କଣ୍ଠରେ ଗାଇଛନ୍ତି ଜସ୍ପିନ୍ଦର ନୋରାଲା ଏବଂ ବାଲି ବ୍ରହ୍ମ ଭଟ୍ଟ। ଶୁଣନ୍ତୁ କଥାଚିତ୍ର ଆ ଅବ୍ ଲୌଟ୍ ଚଲେ।

ଶ୍ରୋତା ମୋତେ ଜାଭେଦ ଅଲି ଏବଂ ବିନୀତ ସୁନାଙ୍କ ଦ୍ୱାରା ଗୀତ ଶୁଣନ୍ତୁ, କଥାଚିତ୍ର ଦେଇଥାନ୍ତା।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଫୋର୍ସ କଥାଚିତ୍ରରୁ, ଯୁଗଳକଣ୍ଠରେ ଗାଇଛନ୍ତି ବିଜୟ ପ୍ରକାଶ ଏବଂ ଆହାଲିନୀ ସିଂ। ଶୁଣନ୍ତୁ କଥାଚିତ୍ର।

ବିଗତ ଶତାବ୍ଦୀରୁ ଅଧିକ କାଳ ଧରି ଆମେ ପ୍ରଗତିର ଦ୍ୱାହି ଦେଇ ପ୍ରାକୃତିକ ସମ୍ପଦର ଅସତ୍ ବ୍ୟବହାର ଯୋଗୁଁ ବିଶ୍ୱର ପ୍ରାୟ 40% ଅରଣ୍ୟ ବିଲୁପ୍ତ ପ୍ରାୟ ଏବଂ ବର୍ତ୍ତମାନ ଥିବା ପ୍ରାୟ 60,000 ପ୍ରଜାତିର ବୃକ୍ଷମାନଙ୍କ ମଧ୍ୟରୁ 30% ଏବେ ବିଲୁପ୍ତିର ସମ୍ମୁଖୀନ। ଏହା ଯୋଗୁଁ ଶ୍ରୋତାବନ୍ଧୁ ପରିବେଶ ଉପରେ ଅନେକ କୁପ୍ରଭାବ ପଡୁଛି। ଏହି ପ୍ରଦୂଷିତ ବାତାବରଣ ଯୋଗୁଁ ପୃଥିବୀର ବାତାବରଣରେ ଉଷ୍ଣତା ବୃଦ୍ଧି ପାଇବା ସହିତ ଜଳବାୟୁ ପରିବର୍ତ୍ତନ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଡାକି ଆଣୁଛି। ତେବେ ଶ୍ରୋତାବନ୍ଧୁ, ଏହି ପ୍ରାକୃତିକ ବାତାବରଣ ବିଭିନ୍ନ ପ୍ରକାର ପ୍ରଦୂଷକ ଦ୍ୱାରା ପ୍ରଦୂଷିତ ହୋଇଥାଏ, ଯାହାଦ୍ୱାରା ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ, ସ୍ଥଳ ପ୍ରଦୂଷଣ, ଏହିପରି ଅନେକ ପ୍ରଦୂଷଣମାନ ହୋଇଥାଏ। ପ୍ରଦୂଷକ ଗୁଡ଼ିକୁ ମୁଖ୍ୟତଃ ଦୁଇ ଭାଗରେ ଆମେ ବିଭକ୍ତ କରିଥାଉ, ରାସାୟନିକ ପ୍ରଦୂଷକ ଏବଂ ବିକିରଣ। ଆଧୁନିକ ଯୁଗରେ ରାସାୟନିକ ପଦାର୍ଥର ବହୁଳ ବ୍ୟବହାର ଯୋଗୁଁ ଆମେ ପ୍ରତ୍ୟହ ସେଗୁଡ଼ିକର ସଂସ୍ପର୍ଶରେ ଆସିଥାଉ। ଏହି ଯେପରି ଅଧିକ ଅମଳ ପାଇଁ ଆମେ ଚାଷଜମି ମାନଙ୍କରେ ରାସାୟନିକ ସାରର ବ୍ୟବହାର କରିଥାଉ, ଅଧିକ ସ୍ୱାଦ ଓ ରୁଚିକର କରିବା ପାଇଁ ଆମେ ଖାଦ୍ୟ ପଦାର୍ଥରେ ବିଭିନ୍ନ ରାସାୟନିକ ପଦାର୍ଥମାନ ମିଶାଇଥାଉ। ଏହା ଛଡ଼ା ଶିଳ୍ପରୁ ଅଧିକ ଲାଭ ପାଇବା ପାଇଁ ବିଭିନ୍ନ ରାସାୟନିକ ପନ୍ଥା ଅନୁସରଣ କରିଥାଉ, ଯାହାଫଳରେ ଆମେ ଜାଣତରେ ହେଉ ବା ଅଜାଣତରେ ହେଉ ଆମର ଏହି ସୁନ୍ଦର ସବୁଜିମାମୟ ପୃଥିବୀ ମୃତ୍ତିକାକୁ ଆମେ ପ୍ରଦୂଷିତ କରିଥାଉ। ଆହୁରି ମଧ୍ୟ ଶ୍ରୋତାବନ୍ଧୁ, ଶିଳ୍ପ କାରଖାନାରୁ ନିର୍ଗତ ରାସାୟନିକ ପଦାର୍ଥକୁ ନଦୀ ନାଳକୁ ଅବାରିତ ଭାବରେ ଛାଡ଼ି ଦିଆଯିବା ଦ୍ୱାରା ବା ଏଗୁଡ଼ିକୁ ଖୋଲା ପଡ଼ିଆରେ ପକାଇବା ଦ୍ୱାରା ପରବର୍ତ୍ତୀ ଅବସ୍ଥାରେ ଏହି ବିଷାକ୍ତ ପଦାର୍ଥ ବାୟୁମଣ୍ଡଳ ତଥା ପାଣିରେ ମିଶି ଏହାକୁ ଜୀବଜଗତ ପ୍ରାଣୀ ଜଗତ ସହିତ ମିଶି ମଣିଷ ସମେତ ବିଭିନ୍ନ ଜୀବଜନ୍ତୁ ବ୍ୟବହାର ଉପଯୋଗୀ ହୋଇନଥାଏ। ଯଦି କେହି ପ୍ରାଣୀ କିମ୍ବା ଜୀବଜନ୍ତୁ ଏହି ପ୍ରଦୂଷିତ ପାଣି ବ୍ୟବହାର କରନ୍ତି ତେବେ ସେମାନେ ବିଭିନ୍ନ ରୋଗରେ ରୋଗାକ୍ରାନ୍ତ ହୁଅନ୍ତି। ବିଶେଷ କରି ନଦୀ ଜଳରେ ବାସ କରୁଥିବା ଜଳଚର ପ୍ରାଣୀ ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଜନଜାତି ବା ଉଦ୍ଭିଦ ଏହିସବୁ ପ୍ରଦୂଷିତ ଜଳରେ ରହି ନଷ୍ଟପୃଷ୍ଟ ହୋଇଥାନ୍ତି। ଏବଂ ଏହି ଜଳଚର ପ୍ରାଣୀ ବା ମାଛମାନଙ୍କୁ ଖାଦ୍ୟ ଭାବରେ ଆମେ ଯଦି ଗ୍ରହଣ କରୁଥାଉ ତାହେଲେ ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଉ। ଏହାଛଡ଼ା ଶ୍ରୋତାବନ୍ଧୁ, ବିଭିନ୍ନ ଶିଳ୍ପ କାରଖାନାମାନଙ୍କରୁ ନିର୍ଗତ ବିଷାକ୍ତ ରାସାୟନିକ ବାଷ୍ପ ମଧ୍ୟ ପରିବେଶକୁ ବହୁଳ ପରିମାଣରେ ବିଷାକ୍ତ କରିବା ଦ୍ୱାରା ଅନେକ କ୍ଷୟକ୍ଷତି ହୋଇଥାଏ। 1984 December 2 ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର ୟୁନିୟନ କାର୍ବନେଟ୍ କାରଖାନାରୁ ନିର୍ଗତ ମିଥାଇଲ ଆଇସୋସିଆନେଟ୍ ଗ୍ୟାସ୍ ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏହି ଗ୍ୟାସ୍ ପ୍ରଭାବରେ ହଜାର ହଜାର ପଶୁପକ୍ଷୀ ସହିତ 2,200 ଅଧିକ ଲୋକ ମୃତ୍ୟୁବରଣ କରିଥିଲା ବେଳେ ପରବର୍ତ୍ତୀ 2 ମଧ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା 10,000 ଉର୍ଦ୍ଧ୍ୱ ହୋଇଥିଲା। ଏହା ବିଶ୍ୱର ସବୁଠାରୁ ଭୟାନକ ଶିଳ୍ପ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ ଥିଲା ଏବଂ ସରକାର ଏହି ଘଟଣାକୁ ସ୍ମରଣୀୟ କରି ଶିଳ୍ପ କ୍ଷେତ୍ରରେ ଘଟୁଥିବା ଦୁର୍ଘଟଣାକୁ ଏଡ଼ାଇବା ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ December 2 ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ରୂପେ ପାଳନ କରିଆସୁଛି। ତେବେ ଶ୍ରୋତାବନ୍ଧୁ, ଭୋପାଳ ସହରରେ ଅବସ୍ଥିତ କୀଟନାଶକ ପଦାର୍ଥ ପ୍ରସ୍ତୁତ କରୁଥିବା ଏହି ଆମେରିକୀୟ ବହୁରାଷ୍ଟ୍ରୀୟ କମ୍ପାନୀ ୟୁନିୟନ କାର୍ବାଇଟ୍ ଇଣ୍ଡିଆ ଲିମିଟେଡ୍ର ଏକ ଭୂତଳ ଗ୍ୟାସ୍ ଟାଙ୍କିରୁ ମିଥାଇଲ ଆଇସୋସିଆନେଟ୍ ନାମକ ଏକ ଅତି ବିଷାକ୍ତ ଗ୍ୟାସ୍ର ନିର୍ଗମନ ଘଟିବାରୁ ଏହି ଦୁର୍ଘଟଣା ଘଟିଥିଲା। କମ୍ପାନୀର ଏହି କାରଖାନାକୁ ଘେରି ଘନ ଜନବସତି ରହିଥିଲା, ଯାହାଦ୍ୱାରା ସିଧାସଳଖ ଭାବରେ ଏହି ଗ୍ୟାସ୍ ଦୁର୍ଘଟଣାର ସେମାନେ ଶିକାର ହୋଇଥିଲେ। ତେବେ ଶ୍ରୋତାବନ୍ଧୁ, ଏହି ବିଷାକ୍ତ ଗ୍ୟାସ୍ ବା ମିଥାଇଲ ଆଇସୋସିଆନେଟ୍ ଗ୍ୟାସ୍ ବାୟୁଠାରୁ ଭାରି ଥିବାରୁ ଏବଂ ଶୀତଦିନେ ବାୟୁ ପ୍ରବାହର ବେଗ କମ୍ ଥିବାରୁ ଏହି ଗ୍ୟାସ୍ ସଞ୍ଚାଳିତ ନ ହୋଇ ତଳେ ଜମି ଯାଇଥିଲା। ଏହି ଗ୍ୟାସ୍ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ପ୍ରଥମେ ଆଖି ଜଳାପଡ଼ା, ବାନ୍ତି ହେବା, ତଣ୍ଟି ପୋଡ଼ିବା ତଥା ଶ୍ୱାସରୁଦ୍ଧ ଭଳି ଲକ୍ଷଣମାନ ପ୍ରକାଶ ପାଇଥିଲା। ଲୋକେ ଏଥିରେ ଆତଙ୍କିତ ହୋଇ ଘର ଛାଡ଼ି ପଦାରେ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ। ମାତ୍ର ପଦାରେ ଖୋଲା ସ୍ଥାନରେ ଗ୍ୟାସ୍ର ପ୍ରଭାବ ଅଧିକ ଥିବାରୁ ଲୋକମାନେ ବେଶୀ ମାତ୍ରାରେ ଏହି ଗ୍ୟାସ୍ର ସଂସ୍ପର୍ଶରେ ଆସିଥିଲେ। ଯେଉଁମାନେ ଘର ଭିତରେ କବାଟ ଝରକା ବନ୍ଦ କରି ରହିଥିଲେ ସେମାନେ ଉଣା ଅଧିକେ ଗ୍ୟାସ୍ର ପ୍ରଭାବରୁ ବଞ୍ଚି ଯାଇଥିଲେ, ଯାହାଫଳରେ ଲୋକେ ପୋକମାଛି ଭଳି ଟଳି ପଡ଼ିଥିଲେ।

ଏହି ମାରାତ୍ମକ ଗ୍ୟାସ୍ ଦୁର୍ଘଟଣା ଯୋଗୁଁ ଖାଲି ମଣିଷ ନୁହେଁ, ବିଭିନ୍ନ ଜୀବଜନ୍ତୁ ଓ ଗୃହପାଳିତ ପଶୁ ଯଥା ଗୋରୁ, ଷଣ୍ଢ, ଛେଳି, ମେଣ୍ଢା, ଗଧ, ଘୋଡ଼ା ଓ ପଶୁପକ୍ଷୀମାନେ ବହୁ ସଂଖ୍ୟାରେ ମୃତ୍ୟୁମୁଖରେ ପଡ଼ିଥିଲେ। ଏପରିକି ଗଛଗୁଡ଼ିକର ପତ୍ର ଶୁଖିଯାଇଥିଲା ଓ ପାଣିରେ ମାଛମାନେ ମଧ୍ୟ ମରିଯାଇଥିଲେ। ସେହିପରି ଶ୍ରୋତାବନ୍ଧୁ, ଓଡ଼ିଶାର ପାରାଦ୍ୱୀପରେ ଥିବା ଅସ୍ୱାଲ ସାର କାରଖାନାରୁ ସମୟ ସମୟେ ବିଷାକ୍ତ ଗ୍ୟାସ୍ ନିର୍ଗତ ହେବା ଦ୍ୱାରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ନାଲକୋର ପାଉଁଶ ପୋଖରୀ ଦୁର୍ଘଟଣା ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି କରିଥିଲା। ଆହୁରି ମଧ୍ୟ ଏହି ଭୋପାଳ ଗ୍ୟାସ୍ ଦୁର୍ଘଟଣାରେ ଏକ ସମୟରେ ବହୁ ଲୋକ ମୃତ୍ୟୁବରଣ କରିବା ସଙ୍ଗେ ସଙ୍ଗେ ଅନେକ ଲୋକ ଅକର୍ମଣ୍ୟ ହୋଇପଡ଼ିବା କଥା ବହୁତ ମର୍ମନ୍ତୁଦ ଘଟଣା। ଆଶଙ୍କା କରାଯାଉଛି ଏହି ବାଷ୍ପ ଦ୍ୱାରା ଆକ୍ରାନ୍ତ ଅନେକ ରୋଗୀ ବଂଶାନୁକ୍ରମେ ମଧ୍ୟ ବିକଳାଙ୍ଗ ହୋଇଯାଇପାରନ୍ତି। ବାସ୍ତବିକ ଏପରି ଦୁର୍ଘଟଣାରେ କେତେ ଯେ ଜୀବଜନ୍ତୁ ମରନ୍ତି ବା ରୋଗାକ୍ରାନ୍ତ ହୁଅନ୍ତି ତାହାର ହିସାବ କରିବା ଅସମ୍ଭବ। ତେଣୁ ଶ୍ରୋତାବନ୍ଧୁ, ଏହି ସବୁଥିରୁ ଆମ ପରିବେଶର ସୁରକ୍ଷା ଏକାନ୍ତ ପ୍ରୟୋଜନ। ବାୟୁମଣ୍ଡଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଜନସଚେତନତା ଏକାନ୍ତ ଆବଶ୍ୟକ। ଯାନବାହନ ଯୋଗୁଁ ହେଉଥିବା ପ୍ରଦୂଷଣ ମୁକ୍ତ ପାଇଁ ଗତ ବର୍ଷ ଆମର ପ୍ରଧାନମନ୍ତ୍ରୀ ଭେହିକଲ୍ ସ୍କ୍ରାପେଜ୍ ନୀତିକୁ ଶୁଭାରମ୍ଭ କରିଛନ୍ତି। ଏହା ଦେଶର ବିକାଶ ପାଇଁ ଏକ ମାଇଲ୍ ଖୁଣ୍ଟ ହେବ ବୋଲି କୁହାଯାଉଛି। ତେବେ ଶ୍ରୋତାବନ୍ଧୁ, ଏହି ନୂଆ ପଦକ୍ଷେପ ଦ୍ୱାରା ପ୍ରଦୂଷଣ ସୃଷ୍ଟିକାରୀ ଏବଂ ଫିଟ୍ ନଥିବା ଯାନଗୁଡ଼ିକୁ ପରିବେଶର ପ୍ରଦୂଷଣ ମୁକ୍ତ ବାତାବରଣ ପାଇଁ ବଜାରରୁ ହଟାଇ ଦିଆଯିବ। ପ୍ରଦୂଷଣ ସୃଷ୍ଟି କରୁଥିବା ଯାନଗୁଡ଼ିକୁ ବୈଜ୍ଞାନିକ ପଦ୍ଧତିରେ ବାଦ୍ କରିଦିଆଯିବ, ଯାହାଫଳରେ ଏକ ନିରନ୍ତର ଏବଂ ପରିବେଶ ଉପଯୋଗୀ ପଦ୍ଧତିରେ ଏକ ସର୍କୁଲାର ଇକୋନୋମି ଗଠନ ଦିଗରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରୁଅଛି। କିନ୍ତୁ ଆମକୁ ମଧ୍ୟ ଏଥିସହିତ ମନୋନିବେଶ କରିବାକୁ ପଡ଼ିବ, ତେବେ ଯାଇ ଆମର ଏହି ସୁନ୍ଦର ସବୁଜିମାମୟ ପୃଥିବୀ ଧ୍ୱଂସ ମୁଖରୁ ବର୍ତ୍ତିପାରିବ ଏବଂ ଆମ ଚତୁଃପାର୍ଶ୍ୱରେ ନିର୍ମଳ ଶୁଦ୍ଧ ବାତାବରଣ ସୃଷ୍ଟି ହୋଇପାରିବ। ତେବେ ଶ୍ରୋତାବନ୍ଧୁ, ଆମେ ସମସ୍ତେ ସଚେତନ ହୋଇ ଆମର ଏହି ପ୍ରାକୃତିକ ସମ୍ପଦକୁ ପ୍ରଦୂଷିତ ହେବାରୁ ରକ୍ଷା କରିପାରିବା। ତେଣୁ କଥାରେ ଅଛି, ନିର୍ମଳ ରହିଲେ ଆମ ପରିବେଶ, ଜୀବନ ଆମର ହେବ ସରସ, ଏବଂ ପରିବେଶ ଅଟେ ଆମର ଶକ୍ତି, ସଂରକ୍ଷଣ କଲେ ପାଇବା ମୁକ୍ତି। ଆଜି ତ ସମୟ ହୋଇଯାଇଛି, ଏଇଠି ରଖୁଛୁ ଆଜିର ପ୍ରକୃତି ପରିବେଶ କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ ଶୁଣିଲେ ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ, ଉପସ୍ଥାପନା ଥିଲେ ବିନୋଦିନୀ ପାତ୍ର। ଆରମ୍ଭ କରୁଛୁ ଅତୀତର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ। ଆଜି ଶୁଣନ୍ତୁ ହେଲୋ ବ୍ରଦର କଥାଚିତ୍ର ଗୀତଟି, ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 10:35 ଆରମ୍ଭ କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ରହିଛି ହୀରାପନ୍ନା କଥାଚିତ୍ର କିଛି ଗୀତ, ସଙ୍ଗୀତରେ ଅଛନ୍ତି ଆର୍ ଟି ବର୍ମନ। ଶୁଣନ୍ତୁ କଥାଚିତ୍ର ହୀରାପନ୍ନା।